ଆକାଶବାଣୀ ପୁରୀ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 23 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 13 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:30 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

0: ପ୍ରତ୍ୟେକ ଛୋଟ ପରିବର୍ତ୍ତନ ଗୋଟିଏ ବଡ଼ ସଫଳତାର କାରଣ ହୋଇଥାଏ। ଆକାଶବାଣୀ ପୁରୀ କିଛି ସମୟ ମଧ୍ୟରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं वैष्णवी। प्रधानमंत्री नरेंद्र मोदी ने कहा है कि पिछले 12 वर्षों में सरकार ने महिलाओं के नेतृत्व

ଶ୍ରୋତା ବନ୍ଧୁ, ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆରାଧନା କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶିଳ୍ପୀ ବାଗ୍ମୀ ମିଶ୍ରଙ୍କ କଣ୍ଠରେ। ଗୀତଟିକୁ ରଚନା କରିଥିଲେ ସଦାନନ୍ଦ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 105ତମ ଅଧ୍ୟାୟ। ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଛନ୍ତି ଶିଳ୍ପୀ ରାମକୃଷ୍ଣ ଏବଂ ସିପ୍ରା ବୋଷ।
1: ଏପିସୋଡ 105 105।

ପ୍ରଜାରକୁଲ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 105ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଥିଲେ ରାମକୃଷ୍ଣ ଏବଂ ସିପ୍ରା ବୋଷ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ, କଣ୍ଠଶିଳ୍ପୀ ନିଶିପ୍ରଭା ପାଣି। ଗୀତଟିକୁ ଶୁଣନ୍ତୁ ପୁରାତନ ରଚନାରୁ।

ଗୀତଟିକୁ ଶୁଣିଲେ ଶିଳ୍ପୀ ନିଶି ପ୍ରଭା ପାଣିଙ୍କ କଣ୍ଠରେ ପୁରାତନ ରଚନାରୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ବନାନୀ ପ୍ରଚାର କରିବୁ 7:30 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ପ୍ରଚାରିତ ହେବ ହିନ୍ଦୀ ଚଳଚ୍ଚିତ୍ର ଗୀତ। ରାତି 10:00 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଏବଂ ଶ୍ରୀଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:30। ଏହା ଥିଲା ଆଜିର କାର୍ଯ୍ୟକ୍ରମର କିଛି ସୂଚନା। ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିଡା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6 ବିଭାଗର 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା 1 କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969 ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍

0: ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୃଷ୍ଣବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ, ଯାହାକୁ ଆମେ ଆଲବିନିଜିମ୍ କହୁଥାଉ। ଏହି ଆଲବିନିଜିମ୍ ଦୁଇ ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ, ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ, ରୋଗୀଟି ଖରାକୁ ଅନେଇପାରେ ନାହିଁ, ଆଖି ଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ି ଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ, ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ, ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ, ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜିମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି, ଦୁଇଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ, ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜିମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ଭଲ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ, ଏହା ସଂକ୍ରାମକ ବା ଡିଆଁ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

0: ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର APJ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ DRDL ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି DRDO ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର TV ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci

ଏଇଠି ଶିଶୁକୃଚ ଭକ୍ତି ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶିଳ୍ପୀ ପ୍ରଫୁଲ୍ଲ କରଙ୍କ କଣ୍ଠରେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଟ୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 7:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିର ସବୁଜ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଭକ୍ତବତ୍ସଳ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରତିଟି ଭକ୍ତର ମନରେ ବିରାଜନ୍ତି ମହାପ୍ରଭୁ। ପ୍ରଭାତରେ ପତିତ ପାବନଙ୍କର ମଙ୍ଗଳ ଆଳତୀଠାରୁ ଗମ୍ଭୀରା ଭିତରେ ଶ୍ରୀଜୀଉମାନଙ୍କର ପ୍ରତିଟି ନୀତି ସମ୍ପାଦନ କାମ ସୁରୁଖୁରୁରେ ହୋଇଯାଉ, ଏଥିପାଇଁ ପ୍ରତିଟି ଦିନ ସମସ୍ତେ ବ୍ୟସ୍ତ। ମହାବାହୁଙ୍କର ପ୍ରତିଟି ପର୍ବ, ପ୍ରତିଟି ବେଶର ନିଶ୍ଚିତ ଭାବେ ସ୍ୱତନ୍ତ୍ରତା ରହିଛି। ଏହି ସ୍ୱତନ୍ତ୍ରତା ପୁରୀର ପ୍ରାଚୀନତମ ପରମ୍ପରାର ନିଦର୍ଶନ। ତେବେ ଶ୍ରୋତବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ତ୍ରୟୋଦଶୀ ତିଥି, ବୃଷ ଦିନାଙ୍କ 30, ଜ୍ୟେଷ୍ଠ 23 ଦିନ, ଜୁନ୍ ମାସ 13 ତାରିଖ। ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5:11:22 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:22:30। ତେବେ 13 ଜୁନ୍ ଭାରତୀୟ ଇତିହାସରେ ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ରହିଛି। ଭାରତରେ ଅତୀତରେ ଅନେକ ସାମ୍ରାଜ୍ୟର ପାଦ ପଡ଼ିଥିଲା, ଅନେକ ଲୁଣ୍ଠନ ହୋଇଛି, ଅନେକ ବର୍ବରତାର ସାମ୍ନା କରିବାକୁ ପଡ଼ିଛି ଆମ ଦେଶର ଅଧିବାସୀମାନଙ୍କୁ।

ଭାରତକୁ ଶାସନ କରିଥିବା ଖିଲିଜୀ ସାମ୍ରାଜ୍ୟ କଥା ତ ଆମେ ସମସ୍ତେ ଜାଣିଛେ। 1290 ଆଜିର ଦିନରେ ଜଲାଲୁଦ୍ଦିନ ଖିଲିଜୀ ଗୁଲାମ ବଂଶର ଶାସନକୁ ଦମନ କରି ଦିଲ୍ଲୀକୁ ଅକ୍ତିଆର କରିଥିଲେ ଏବଂ ଏଇଠୁ ଆରମ୍ଭ ହୋଇଥିଲା ଭାରତରେ ଖିଲିଜୀ ସାମ୍ରାଜ୍ୟ। ଇତିହାସରେ ଭାରତ ଅନେକ ପ୍ରସିଦ୍ଧ ଯୁଦ୍ଧର ମୁଖ ସାକ୍ଷୀ ହୋଇ ରହିଛି। 1757 ଜୁନ 13 ଏମିତି ଗୋଟିଏ ଯୁଦ୍ଧ ଘଟିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ନବାବ ସିରାଜୁଦ୍ଦୌଲାଙ୍କ ମଧ୍ୟରେ, ଯାହାକି ପଲାସୀ ଯୁଦ୍ଧ ନାଁରେ ବିଖ୍ୟାତ ହୋଇଛି। ଜାଲିଆଁୱାଲା ବାଗ ହତ୍ୟାକାଣ୍ଡ ବ୍ରିଟିଶରମାନଙ୍କର ଭାରତର ଅଧିବାସୀମାନଙ୍କ ପ୍ରତି ଥିବା କଟୁତାକୁ ଦର୍ଶାଏ, ଛଳନାକୁ ଦର୍ଶାଏ। ବର୍ଷ ବର୍ଷ ଧରି ଭାରତକୁ କବ୍ଜାରେ ରଖିଥିବା ଇଂରେଜମାନଙ୍କୁ ହଟାଇବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଛି ଆମ ଜନତାଙ୍କୁ। ନିରୀହ ଜନତାଙ୍କୁ ଘେରାଉ କରି ବିନା ଚେତାବନୀରେ ଅସଂଖ୍ୟ ଗୁଳି ଚଳାଇ ହତ୍ୟା କରାଯାଇଥିଲା ଜାଲିଆଁୱାଲା ବାଗଠାରେ। ଏହାର ପ୍ରତିଶୋଧ ନେବା ପାଇଁ କ୍ରାନ୍ତିକାରୀ ଉଦ୍ଧମ ସିଂ ସ୍ୱରୋତ୍ତୋଳନ କରିଥିଲେ, ଯେଉଁଥିପାଇଁ 1940 ଜୁନ 13 ଲଣ୍ଡନ ଜେଲ୍ରେ ତାଙ୍କୁ ଫାଶି ଦିଆଯାଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନାଟି ଭାରତୀୟ କ୍ରାନ୍ତିକାରୀ ସାହସୀ ସଂଗ୍ରାମୀ ମନୋଭାବକୁ ଦର୍ଶାଏ। ସ୍ୱତନ୍ତ୍ରତା ସଂଗ୍ରାମର ଇତିହାସରେ ନେତାଜୀଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି। 1943 ଜୁନ 13 ଜର୍ମାନର ଗୋଟିଏ ବୁଡ଼ାଜାହାଜ ସାହାଯ୍ୟରେ ଜର୍ମାନଠାରୁ ଜାପାନର ଟୋକିଓ ସହର ଯାଏ ସମୁଦ୍ର ମଧ୍ୟରେ ଏକ ଗୁପ୍ତ ଏବଂ ଐତିହାସିକ ଯାତ୍ରା ସୁଭାଷ ବୋଷ ଆରମ୍ଭ କରିଥିଲେ। ସବୁଦିନ ପରି ଗୋଟିଏ ସାମାନ୍ୟ ଦିନ ଥିଲା 1997 ଜୁନ 13 ନୂଆଦିଲ୍ଲୀର ସକାଳରେ, କିନ୍ତୁ ଦିନ ବଢ଼ିବା ସହିତ ଦକ୍ଷିଣ ଦିଲ୍ଲୀରେ ଏହି ଦିନ ଘଟିଥିଲା ଗୋଟିଏ ଅଘଟଣ, ଯାହା ଭାରତର ଘରେ ଘରେ ଚର୍ଚ୍ଚାର ବିଷୟ ହୋଇଥିଲା। ଦିଲ୍ଲୀର ଉପହାର ସିନେମା ହଲ୍ରେ ବର୍ଡର ଚଳଚ୍ଚିତ୍ର ଦେଖୁଥିବା ସମୟରେ ଅଚାନକ ଟ୍ରାନ୍ସଫର୍ମର କକ୍ଷରେ ନିଆଁ ଲାଗି 50 ଅଧିକ ଲୋକଙ୍କର ଜୀବନ ଚାଲିଯାଇଥିଲା। 1888 ଜୁନ 13 ଆମେରିକାରେ ଶ୍ରମ ବିଭାଗର ଗଠନ କରାଯାଇଥିଲା। ସଙ୍ଗୀତ ଜଗତରେ ଏମିତି କିଛି ବିଶେଷ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜର ସ୍ୱତନ୍ତ୍ର ଗାୟିକୀ ପାଇଁ ପ୍ରସିଦ୍ଧି ପାଇଛନ୍ତି। ଗଜଲକୁ ଭଲ ପାଉଥିବା ଶ୍ରୋତାମାନଙ୍କ ପାଇଁ ମେହେନ୍ଦି ହାସନଙ୍କ ନାଁ ନୂଆ ନୁହେଁ, ଗଜଲ ଦୁନିଆର ତାଙ୍କୁ ସମ୍ରାଟ ଭାବରେ ଗ୍ରହଣ କରାଯାଏ। ତେବେ 2012 ଜୁନ 13 ଏହି ପ୍ରସିଦ୍ଧ କଳାକାରଙ୍କର ନିଧନ ହୋଇଥିଲା। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଗୀତକାର, ସଙ୍ଗୀତକାର, କୋରିଓଗ୍ରାଫର, ଅଭିନେତା ପ୍ରେମ ଧବନ, ଯିଏକି ନିଜର ଦେଶଭକ୍ତି ଗୀତ ରଚନା ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ, 13 ଜୁନ୍ 1923 ହରିୟାଣାରେ ଜନ୍ମିଥିଲେ। ବିଶେଷ ଭାବରେ ମନୋଜ କୁମାରଙ୍କ ଅଭିନୀତ ଶହୀଦ ଚଳଚ୍ଚିତ୍ରର ଗୀତ ପାଇଁ ସେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜି ପାଇଁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

0: ତିନିଟା କଲେଜରେ
1: ବ୍ୟସ୍ତ ହଉ ନା,
0: ଫିସ୍ ତ ଦେଖ।
2: କଣ ଖବର,
3: କଣ ହେଲା?
2: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
3: ସିଏ କୋଉଠି
2: ମିଠା?
4: RBI କହେ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ବେଖୁଦି ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ କୁମାର ଚାନୁ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।

0: ବୃଦ୍ଧାବସ୍ଥା ଆସିଥାଏ। ଏ ଯେଉଁ ଚାରିଟି ଅବସ୍ଥା ଦେଇକି ମଣିଷ ଗତି କରେ ସେଥିରେ ବିଶେଷ ଭାବରେ ଆପଣ ଦେଖିବେ ଛୋଟ ପିଲା ତାଙ୍କର ବଡ଼ିଟା ପୁରା ଫ୍ଲେକ୍ସିବୁଲ ଥିବ। ବୟସ୍କ ଲୋକମାନଙ୍କର ଯେତେବେଳେ ଯୁବକମାନଙ୍କର ପ୍ରୋବ୍ଲେମ୍ ପ୍ରାୟ ବିଶେଷ ନଥାଏ ଶାରୀରିକ ସ୍ତରରେ, କିନ୍ତୁ ଯେତେବେଳେ ଆମର ଏଜ୍ ଅଧିକ ହୋଇଯାଏ 50-60 ବର୍ଷ ପରେ ଯେଉଁମାନେ ଆମର ସିନିୟର ସିଟିଜେନ୍ ହୋଇଯାଆନ୍ତି ସେତେବେଳେ ଆମର ଶରୀର ତ ପରିବର୍ତ୍ତନ ନିଶ୍ଚୟ ହେବ, ଚୁଟି ପାଚିଯିବ ବା ଝଡ଼ିଯିବ, ଦାନ୍ତ ପଡ଼ିଯିବ ବା ଚମ ଦୃଢ଼ ହୋଇଯିବ, କିନ୍ତୁ ଇଣ୍ଟର୍ନାଲ୍ ପାର୍ଟସ୍ ଗୁଡ଼ା ଆମର ଅଛି ଆମର ଅନ୍ତର୍ନିହିତ ଯେଉଁ ଶକ୍ତିଟା ସେଇଟା କେତେବେଳେ ପରିବର୍ତ୍ତନ ହୋଇଥାଏ। ଯେମିତିକି ଆମର ଯେଉଁ ଗ୍ଲାଣ୍ଡ ଗୁଡ଼ା ଅଛି ଗ୍ରନ୍ଥି ପ୍ରଣାଳୀ ତା'ର ଯେଉଁ କ୍ଷରଣଟା ହୁଏ ଯିଏକି ଆମକୁ ଡାଇଜେସନ୍ ଠିକ୍ କରାଏ, ଆମର ଏଗ୍ଜିଲିଙ୍ଗ ସିଷ୍ଟମ୍ଟା ନିଷ୍କାସନ କ୍ରିୟା ଠିକ୍ କରାଇଥାଏ, ଏଇ ଜିନିଷଗୁଡ଼ାକ ବହୁତ ଅସୁବିଧା ସେତେବେଳେ ହୋଇଥାଏ। ତେଣୁ ଆମେ ଯଦି ଯୋଗ ନିୟମିତ ଭାବେ କରିବା ତାହେଲେ ଆମର ଏଇ ଯେଉଁ ଇଣ୍ଟର୍ନାଲ୍ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ, ଅନ୍ତ ଯେତେ ଦିନ ଆମେ ବଞ୍ଚିବା ଈଶ୍ୱରଙ୍କ ଦୟାରୁ ସେ ଯାଏ ଆମର ସବୁ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ। ଆମର ଏଜ୍ ବଢ଼ିଗଲେ ମଧ୍ୟ ଆମ ଜଣେ ବୟସ୍କ ହୋଇଗଲେ ମଧ୍ୟ ଆମର ସମସ୍ତ କାର୍ଯ୍ୟକୁ ଆମେ ଜଣେ ୟଙ୍ଗ ଭଳିଆ ସୁଚାରୁ ରୂପେ ସମ୍ପାଦନ କରିପାରିବା।
1: ତେବେ ମ୍ୟାଡ଼ାମ ମଞ୍ଜୁ ମ୍ୟାଡ଼ାମ, ଜୀବନଶୈଳୀ ଜନିତ ଯେଉଁ ରୋଗ ରହିଛି ତାକୁ ନିୟନ୍ତ୍ରଣରେ ଯୋଗ କେମିତି ଉପକାରୀ?
2: ଦେଖନ୍ତୁ, ଭଲ ପ୍ରଶ୍ନଟିଏ ପଚାରିଲେ। ଯେତେବେଳେ ଯେମିତି ସାର୍ ଆମର କହିଲେ ଯେ ଯେତେବେଳେ ଆମେ ଶୈଶବ କିମ୍ବା କୈଶୋର ଅବସ୍ଥାରେ ଥାନ୍ତି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଆମର ସବୁ ଯେତିକ ଆମର ପ୍ରଣାଳୀ ଅଛନ୍ତି ଗ୍ରନ୍ଥି ଅଛନ୍ତି ସେମାନଙ୍କର କାମ ସୁଚାରୁ ରୂପେ ଚାଲିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେତେବେଳେ ଆମେ 40-50 ବର୍ଷକୁ ଆସିଯାଆନ୍ତି ତ ଧୀରେ ଧୀରେ ଆମର ଶରୀରରେ ଅବନତି ଦେଖାଯାଏ। ଆଉ ଆଜିକାଲି ଯେଉଁ ଲାଇଫ୍ ଷ୍ଟାଇଲ୍ ଜନିତ ଯେଉଁ ସବୁ ଆପଣଙ୍କର ହାଇ ବିପି ହେଲା, ଡାଇବେଟିସ୍ ହେଲା, ଥାଇରଏଡ଼୍ ହେଲା, ଏସବୁ ବହୁଳ ମାତ୍ରାରେ ଆମେ ଆଜିକାଲି ଦେଖିବାକୁ ପାଉଛେ। କାରଣ ହେଲା ଯେ ଆମେ ବହୁତ ନିଷ୍କ୍ରିୟ ଜୀବନ ଆଜିକାଲି ଯାପନ କରୁଛେ। ତ ସେଇ ଅନୁସାରେ ମଣିଷ ତ ପରିବର୍ତ୍ତନଶୀଳ, କାରଣ ମଣିଷ ହେଉଛି ପ୍ରକୃତିର ପରିଣାମ। ପ୍ରକୃତି ଯେମିତି କ୍ଷଣ କ୍ଷଣକୁ ଧୀରେ ଧୀରେ ବଦଳି ଚାଲେ, ମଣିଷ ମଧ୍ୟ ଆମର ଶରୀର ମଧ୍ୟ ସେଇ ଅନୁସାରେ ବଦଳିବାରେ ଲାଗିଥାଏ। ଯେତେବେଳେ ଆମେ ଯୋଗାଭ୍ୟାସ କରୁଥାନ୍ତି, ଯଦି ଆମେ ନିୟମିତ ଯୋଗାଭ୍ୟାସ କରୁଥାନ୍ତି, ଦେଖନ୍ତୁ ଏ ଯେଉଁ ପରିବର୍ତ୍ତନ ହେଉଛି ତାକୁ ତ ଆମେ ରୋକିପାରିବା ନାହିଁ, କିନ୍ତୁ ଏହାର ଗତିକୁ ଆମେ ଯୋଗାଭ୍ୟାସ ଦ୍ୱାରା ନିଶ୍ଚିତ ଭାବରେ କମେଇ ଦେଇପାରିବେ। ମାନେ ଆମେ କିଛି ବର୍ଷ ଅଧିକା ସମୟ ଆମେ ସୁସ୍ଥ ଶାରୀରିକ ମାନସିକ ଏବଂ ସାମାଜିକ ଭାବରେ ସକ୍ରିୟ ଏବଂ ସ୍ୱାବଲମ୍ବୀ ଜୀବନ ବ୍ୟତୀତ କରିବାରେ ସକ୍ଷମ ହୋଇପାରିବା।
1: ତେବେ ମହାଶୟ ସୁରେଶ ସାର, ଆଜିର ବ୍ୟସ୍ତ ଜୀବନରେ ଯେଉଁ ଯୁବପିଢ଼ି କାହିଁକି ଯୋଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବେ, ଯୋଗାଭ୍ୟାସ କାହିଁକି କରିବେ, ତାଙ୍କର କ'ଣ ଲାଭପ୍ରଦ?
0: ମୁଁ ଆପଣଙ୍କୁ ଏଥିରେ ଗୋଟେ ଉଦାହରଣ ଦେଇପାରିବି। ଆମର ଯେତେବେଳେ ଟେକ୍ନିକାଲ ଅର୍ଗାନାଇଜେସନ୍ ବା ଯେଉଁଟା ITI ସିଷ୍ଟମ୍ରେ ପିଲାମାନେ କାମ କରୁଛନ୍ତି, ବେଶୀ ୟଙ୍ଗ ପିଲାମାନେ କାମ କରୁଛନ୍ତି, ସେମାନଙ୍କର କାମ ହେଉଛି 9:00-9:30 ପାଖାପାଖି 12 ଘଣ୍ଟା ସମୟ ସେମାନେ ଗୋଟିଏ ଜାଗାରେ ଗୋଟିଏ ସିଟ୍ରେ ବସି କମ୍ପ୍ୟୁଟର କାମ କଲା ଫଳରେ ସେମାନଙ୍କର ଯେଉଁ ବ୍ୟାକ୍ବୋନ୍ ଅଛି, ସ୍ପାଇନ୍ ଅଛି ବା ଆମେ ତାକୁ ମେରୁଦଣ୍ଡ କହୁଛେ, ମେରୁଦଣ୍ଡ ଜନିତ ବହୁତ ପ୍ରୋବ୍ଲେମ୍ ସେମାନେ ଫେସ୍ କରୁଛନ୍ତି। ତା ସହିତ ସେମାନେ ଯେହେତୁ 12 ଘଣ୍ଟା ସମୟ ଦିନଯାକ ବସି ରହିଲେ, ତେଣୁ ସେମାନଙ୍କର ଯେଉଁ ସିଷ୍ଟମ୍ ଗୁଡ଼ାକ ଠିକ୍ ଭାବେ ଫଙ୍କସନ୍ କରିପାରୁନାହିଁ। ତେଣୁ ଯଦି ଆମେ ସେମାନଙ୍କୁ ଯୋଗାଭ୍ୟାସ କରାଇବା, ୟଙ୍ଗ ପିଲାମାନେ ଯେଉଁମାନେ ଅଛନ୍ତି ଯୁବକ ପିଢ଼ି ଯଦି ସେମାନେ ଯୋଗାଭ୍ୟାସ କରିବେ, ତାଙ୍କ 2 ଲାଭ ପାଇପାରିବେ। ଏକରେ ଶାରୀରିକ ସ୍ତରରେ ସେମାନେ ସକ୍ଷମ ହୋଇପାରିବେ, ଯେଉଁ କଥା ଏବେ ଟିକେ ଆଗରୁ ମଞ୍ଜୁ ମ୍ୟାଡ଼ାମ କହୁଥିଲେ ଯେ ଆମର ଶରୀରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଜଣେ ସ୍ଥୂଳ ଶରୀର ଅଛି ଏକ୍ସଟର୍ନାଲ ବଡ଼ିଟାକୁ, ତ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା ତାହେଲେ ସେଇଟା ଏକଦମ ପରଫେକ୍ଟ ରହିବ। ଏବଂ ତା ସହିତ ମଧ୍ୟ ଆଜିକାଲି ଦେଖିବେ ମନର ବହୁତ ପରିବର୍ତ୍ତନ ହେଉଛି। ଏ ଯେଉଁ ଇଣ୍ଟରନେଟ୍ ଯୁଗ ଆସିଲା, ମୋବାଇଲ ଯୁଗ ଆସିଲା, କମ୍ପ୍ୟୁଟର ଯୁଗ ଆସିଲା, ନେଟ୍ ଆସିଲା, ସେଥିରେ ସବୁ ବିଭିନ୍ନ ପ୍ରକାର ଯେଉଁ କାର୍ଯ୍ୟକ୍ରମ ରହୁଛି ତାହା ସମାଜର ବହୁତ ଅବକ୍ଷୟ ପ୍ରକାର ଜିନିଷ ରହିଯାଉଛି ତା ଭିତରେ, ଯେଉଁଟାକି ସେମାନେ ଭଲ ଜିନିଷଟାକୁ ଆକ୍ସେପ୍ଟ କରୁନାହାନ୍ତି, ଅଥଚ ଯେଉଁଗୁଡ଼ାକ ଖରାପ ଜିନିଷକୁ ବେଶୀ ସେମାନେ ଆକ୍ସେପ୍ଟ କରି ନେଉଛନ୍ତି। ତାହାଫଳରେ ବର୍ତ୍ତମାନ ଯୁବପିଢ଼ି ବର୍ତ୍ତମାନେ ଅବକ୍ଷୟପ୍ରାପ୍ତ ହେବାକୁ ଯାଉଛନ୍ତି ବା ସେମାନେ ସମାଜକୁ ବିଶୃଙ୍ଖଳିତ କରିବାକୁ ଯାଉଛନ୍ତି। କିନ୍ତୁ ଯଦି ଆମେ ସେମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇବା, ପ୍ରାଣାୟାମ କରାଇବା, ତାହେଲେ ତାଙ୍କର ମନର ପରିବର୍ତ୍ତନ ଆସିବ, ତାଙ୍କ ଇନ୍ଦ୍ରିୟମାନଙ୍କ ଉପରେ କଣ୍ଟ୍ରୋଲ ଆସିବ, ସେମାନେ ଯେଉଁ ନେଟ୍ ହେଉ ବା ଯେଉଁ ମୋବାଇଲ ହେଉ ସେଥିରୁ ଭଲ ଜିନିଷଟାକୁ ଆକ୍ସେପ୍ଟ କରିବେ ଦେନ୍ ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଅପେକ୍ଷା। ଏବଂ ତା ସହିତ ମଧ୍ୟ ଯଦି ମେଡିଟେସନ୍ କରିବେ, ତାଙ୍କ ମନ ନକାରାତ୍ମକ ଚିନ୍ତାଧାରା ଆସୁଛି, ଗୋଟେ ନେଗେଟିଭନେସ୍ ଆସୁଛି, ଯାହାଫଳରେ କି ସମାଜକୁ ସେମାନେ ବେଶୀ ଡିଷ୍ଟର୍ବାନ୍ସ କରୁଛନ୍ତି। କିନ୍ତୁ ଯଦି ଆମେ ତାଙ୍କୁ ଧ୍ୟାନ ଡେଲି କରାଇବା, ମେଡିଟେସନ୍ କରାଇବା, ତାଙ୍କ ମନରେ ପଜିଟିଭନେସ୍ ଆସିବ, ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ, କିଛି ଗୋଟେ ଆମେ କରିବୁ ସମାଜ ପାଇଁ, ଦେଶ ପାଇଁ, ନିଜ ପାଇଁ, ସେମାନଙ୍କ ମଧ୍ୟରେ ଏଇ ଧାରଣାଟା ଆସିବ। ତେଣୁ ସେଥିପାଇଁ

0: যুবপিঢ়ি মানে বর্তমানে নিহাতি ভাবে যোগাসন এবং প্রাণায়াম তা সহ ধ্যান বা মেডিটেসন করা জরুরি অটে।
1: তবে আমাকে এক টেলিফোন আসি যাইছি, শ্রোতা বন্ধু আম সহ যোড়ি হওয়া আরম্ভ কলে। আপনার অনুরোধ করুছু, আপনার আপনার পরিচয় প্রদান করন্তু।
2: ମୋର ବୟସ ଷାଠିଏ ଉପରେ ହେଲାଣି। ମୁଁ ଡେଲି ଚାଲିବା ଆଉ ସାଇକେଲ ଚଲେଇବା, ଏହା ଯୋଗ ଭିତରେ ଅନ୍ତର୍ଭୁକ୍ତ କି?
1: ତେବେ ମୁଁ ମଞ୍ଜୁ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆଜ୍ଞା ନମସ୍କାର, ମୁଁ ଆପଣଙ୍କୁ କହି ରଖୁଛି ସାଇକେଲ ଚଲେଇବା ଏବଂ ଚାଲିବା ବହୁତ ଭଲ ଅଭ୍ୟାସ, କିନ୍ତୁ ଏହାଦ୍ୱାରା ଆପଣଙ୍କର କ'ଣ ହେଉଛି, ଏକ୍ସଟର୍ନାଲ ବଡି ଆପଣଙ୍କର ଗୋଡ଼ ହାତ ଏସବୁ ସକ୍ଷମ ହେଉଛନ୍ତି ଏବଂ ସଶକ୍ତ ହେଉଛନ୍ତି, କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ଯୋଗ ଏଇଟା କେବେ ବି ଆମେ କହିପାରିବାନି। କାରଣ ଯୋଗ ଆମର ଇଣ୍ଟର୍ନାଲ ସିଷ୍ଟମକୁ, ଆମର ଯେମିତି ପ୍ରଣାଳୀ ସବୁ ଅଛନ୍ତି, ଗ୍ରନ୍ଥି ପ୍ରଣାଳୀ, ଡାଇଜେଷ୍ଟିଭ ପ୍ରଣାଳୀ, ଶ୍ୱସନ ପ୍ରଣାଳୀ, ସେହିସବୁ ପ୍ରଣାଳୀକୁ ଆମେ ଯେତେବେଳେ ଯୋଗାଭ୍ୟାସ କରନ୍ତି ସେତେବେଳେ ସେହିସବୁ ପ୍ରଣାଳୀ ଏବଂ ଗ୍ରନ୍ଥି ପ୍ରଣାଳୀ, ରକ୍ତ ଭ୍ରମଣ ପ୍ରଣାଳୀ, ରକ୍ତ ଶୋଧନ ପ୍ରଣାଳୀ, ତା ଉପରେ ସମଭାବରେ ପ୍ରଭାବ ପଡ଼ିଥାଏ। ତେଣୁ ସେମାନେ ସବୁ ଇଣ୍ଟର୍ନାଲି ଯେତେବେଳେ ଆପଣଙ୍କୁ ସୁସ୍ଥ ରଖନ୍ତି ସେତେବେଳେ ଆପଣ ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି ସମାଜରେ ବୋଲେଇ ପାରିବେ। କିନ୍ତୁ ଖାଲି ଚାଲିବା କିମ୍ବା ସାଇକେଲ ଚଲେଇବା ଏଇଟା କେବେ ବି ଆମେ ଯୋଗର ଅନ୍ତର୍ଭୁକ୍ତ କରିପାରିବା ନାହିଁ।
1: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡ଼ି ହେଇଛନ୍ତି, ଆପଣଙ୍କର ନାଁ କୁହନ୍ତୁ।
4: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର,
4: ଜୟ ଜଗନ୍ନାଥ ନମସ୍କାର। ମୋ ନାଁ ହେଲା ସାର୍ ବଳରାମ ବେହେରା, ଆଡଭୋକେଟ୍ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକରୁ କହୁଥିଲେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ ଆପଣଙ୍କ ପ୍ରଶ୍ନ।
4: ମୋର ପ୍ରଶ୍ନ ଅଛି ଯୋଗାସନ ଉପରେ। ଧର ଯେଉଁମାନେ ଯୋଗାସନ କରୁନାହାନ୍ତି ତାଙ୍କ ପାଇଁ କଣ ବ୍ୟବସ୍ଥା ଅଛି? କିନ୍ତୁ ମୁଁ ଜାଣିବାରେ ଯୋଗାସନ ଯେଉଁମାନେ କରୁନାହାନ୍ତି, ଯଦି ସେମାନେ ମର୍ଣ୍ଣିଂ ୱାର୍କ କରୁଛନ୍ତି କିମ୍ବା ଡେଲି 5-10 କିଲୋମିଟର ସାଇକ୍ଲିଂ କରୁଛନ୍ତି, କିମ୍ବା ଧର ତମର ଘର 3-4 ତାଲା ବିଲ୍ଡିଂ ଅଛି, ସେଠିରୁ ମର୍ଣ୍ଣିଂରୁ ଥରେ 2-3 ଥର ଅପ୍ ଡାଉନ୍ ହେଇଗଲେ, ସେ ତା ଉପରେ କିଛି ଆଉ ଯୋଉ ମାନେ ଶରୀର ପାଇଁ ଉପକାର ରହୁଛି ଏ ଜିନିଷ ବିନା ଯୋଗାସନରେ? ମୁଁ ଯୋଉଟା କହିଲି ଯୋଉ 3ଟା ଆସନ ପ୍ରଶ୍ନ।
1: ତେବେ ମହାଶୟ ସୁରେଶ ସାର କୁହନ୍ତୁ।
0: ହଁ ଦେଖନ୍ତୁ, ଏ ଟିକେ ଆଗରୁ ତ ମଞ୍ଜୁଳା ମିଶ୍ର ମ୍ୟାଡ଼ାମ୍ ଆଉ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର୍ ଦେଇଥିଲେ, ଏକ୍ଜାକ୍ଟଲି ସେ ଜିନିଷ ଯେ ଆମେ ଯେତେବେଳେ ସାଇକେଲିଂ କରୁଛେ, ସିଡ଼ିରେ ତଳ ଉପରକୁ ଯିବା ଆସିବା କରୁଛେ, ବା ଆମେ ସକାଳୁ ୱାକିଂ କରୁଛେ, ସେଇଟା ଭଲ ସିଷ୍ଟମ, କିନ୍ତୁ ସେଇଟା ଆମର ଏକ୍ସଟର୍ନାଲ ବଡି ଯେଉଁଟା ସ୍ଥୂଳ ଶରୀରକୁ ଠିକ୍ କରିଥାଏ, ହାତ ଗୋଡ଼ ଅଣ୍ଟା ପିଠିକୁ ଠିକ୍ ରଖିଥାଏ, କିନ୍ତୁ ଆମର ଯେଉଁ ଭିତରେ ଯେଉଁ ପାର୍ଟସ୍ ଗୁଡ଼ା ଅଛି ନା, ତା ଭିତରେ ଯେମିତି ଆମର ଲଙ୍ଗସ୍ କୁହନ୍ତୁ, ହାର୍ଟ କୁହନ୍ତୁ, ପାନକ୍ରିଆସ୍, କିଡ଼ନି, ଲିଭର, ଏଗୁଡ଼ାକ ଉପରେ ତାର ବେଶୀ ପ୍ରଭାବ ପଡ଼ିପାରିନଥାଏ, ତେଣୁ ତାପରେ ମନ ଉପରେ ବି ପ୍ରଭାବ ବିଶେଷ ପଡ଼ିନଥାଏ। କିନ୍ତୁ ଆପଣ ଯଦି ଯୋଗାଭ୍ୟାସ କରିବେ, କାରଣ ଆପଣ ଯେତେବେଳେ ଆସନର ଗୋଟେ ପ୍ରକାର ଏକ୍ସରସାଇଜ୍ ଟାଇପ୍ର ରହିଲା, କିନ୍ତୁ ଯେଉଁ ପ୍ରାଣାୟାମ କଲେ କ'ଣ ହେବ ନା, ଆମର ପ୍ରାଣ ଶକ୍ତି ଯେଉଁଟା ଅଛି, ଜୀବନ ଶକ୍ତି, ସେଇଟା ବଢ଼ିବ, ଆମେ ଲଙ୍ଗ୍ ଲିଭ୍ ହେବା, ଏବଂ ଯେଉଁ ବ୍ରିଦିଂ ଏକ୍ସରସାଇଜ୍ଟା ଆମେ କରିବା ପ୍ରାଣାୟାମ ଦ୍ୱାରା, ସେଥିରେ ଆମର ଇଣ୍ଟର୍ନାଲ୍ ପାର୍ଟସ୍ଗୁଡ଼ା ମ୍ୟାକ୍ସିମମ୍ ଆକ୍ଟିଭ୍ ହେବ। ଏବଂ ଯୋଗରେ ଆଉ ଗୋଟେ ଅଛି ଧ୍ୟାନ କରିବା ପାଇଁ, ମେଡ଼ିଟେସନ୍ କରିବା, ଆଖି ବନ୍ଦ କରିକି ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣ ଦେଖିବେ ଯେ ଆପଣ ମନରେ ପଜିଟିଭନେସ୍ ଆସିବ, ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ, ଯାହାଫଳରେ କି ଆପଣ ସାଇମଲ୍ଟେନିୟସ୍ଲି ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ଆଧ୍ୟାତ୍ମିକ ସ୍ତରରେ ଏବଂ ସାମାଜିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବେ।
4: ସେଇଟା ହଁ ମୁଁ ଧ୍ୟାନ କରେ ସେଇଟା, ଆଜ୍ଞା ବହୁତ ସମୟରେ ପ୍ରାୟ 24 ଘଣ୍ଟା ଭିତରେ କଣ୍ଟିନ୍ୟୁ ଯେତେବେଳେ ମୁଁ ପିଏ ସେଇଟା ମୁଁ ଧ୍ୟାନ କରିଥାଏ ସାର।
0: ବହୁତ ବଢ଼ିଆ ବହୁତ ବଢ଼ିଆ, ଧ୍ୟାନ କରିବେ। କିନ୍ତୁ ଧ୍ୟାନର କେତେଟା ଟେକ୍ନିକ୍ ଅଛି, ଯିଏକି ଆମର ଏ ଯେଉଁ ମଞ୍ଜୁ ମ୍ୟାଡ଼ାମ୍ ଆଜି ଆସିଛନ୍ତି, ସେ ଆମର ଧ୍ୟାନର ଜଣେ ଏକ୍ସପର୍ଟ ଅଛନ୍ତି, ମୁଁ ମ୍ୟାଡ଼ାମ୍ କହି ଆପଣ ଧ୍ୟାନ କେମିତି କରିବେ ଟିକେ ଆପଣ ସର୍ଟଲି ବତେଇଦେବେ। ମଞ୍ଜୁଜୀ ପ୍ଲିଜ୍।
3: ଆଜ୍ଞା ନମସ୍କାର, ଶୁଣନ୍ତୁ ଆପଣ କେମିତି ଧ୍ୟାନ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ଟିକେ କହି ରଖୁଛି ଯେ ଧ୍ୟାନ କରିବା ଦ୍ୱାରା ଆମର କ'ଣ ଉପକାର ହୁଏ। ଆମର ବହୁତ ରିସର୍ଚ୍ଚ ଚାଲିଛି ଧ୍ୟାନ ଉପରେ, ତ ରିସର୍ଚ୍ଚରୁ ଆମେ ଜାଣିବାକୁ ପାଉଛେ ଯେ ଆମ ବ୍ରେନ୍ରେ ଆମିଗଡାଲା ବୋଲି ଗୋଟିଏ ଜିନିଷ ଅଛି, ଆଲମଣ୍ଡ ସେପ୍ର, ସିଏ ଆମ ବ୍ରେନ୍ର ସେଇଟା ହେଉଛି ଆମର ଷ୍ଟ୍ରେସ୍ ସେଣ୍ଟର, ତ ତା'ର ସାଇଜ୍ ଏବଂ ସେପ୍ ସମୟ ଅନୁସାରେ ବଦଳେ, ବଡ଼ ହୁଏ, ସାନ ହୁଏ। ଯେତେବେଳେ ଆମେ ଧ୍ୟାନ କରନ୍ତି ତା'ର ସାଇଜ୍ ଡିକ୍ରିଜ୍ ହୁଏ, ଯଦି ତା'ର ସାଇଜ୍ ବଢ଼ି ଚାଲେ ତାହେଲେ ଆମର ଶରୀରରେ ଯେଉଁ କର୍ଟିସୋଲ୍ ଲେଭଲ୍ ଅଛି ସେଇଟା ଯେତେବେଳେ ଆମର ବଢ଼ି ଚାଲେ, କର୍ଟିସୋଲ୍ ଯଦି ବଢ଼ି ଚାଲିବ ଆପଣଙ୍କୁ ଷ୍ଟ୍ରେସ୍ ଆସିବ, ଆଙ୍ଗଜାଇଟି ଆସିବ, ଏବଂ ଫଳରେ ଦିନେ ନା ଦିନେ ଆପଣ ହାର୍ଟ ପ୍ରୋବ୍ଲେମ୍ର ଶିକାର ହେବେ। ତ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ସଠିକ୍ ଉପାୟରେ, ତାହେଲେ ସରଳ ଉପାୟ

0: ହେଲା ଯେ ଆପଣ 6 ମିନିଟ୍ କେବଳ ସବୁଦିନ 6 ମିନିଟ୍ 3 ମାସ ଯଦି ଆପଣ ଓମ୍ ଚାଣ୍ଟିଂ କରିବେ ତାହେଲେ ଆପଣଙ୍କର ଶରୀରରେ ବହୁତ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ମାନସିକ ଶାନ୍ତି ତ ବଜାୟ ରହିବ ହିଁ ରହିବ। ତା ଛଡ଼ା ଆମିଗ୍ଡାଲାର ସାଇଜ୍ ଡିକ୍ରିଜ୍ ହେବ ଏବଂ ହିପୋକ୍ୟାମ୍ପସ୍ କରିକି ଆମ ବ୍ରେନ୍ରେ ଯେଉଁ ଗୋଟିଏ ଜିନିଷ ଅଛି ସେଥିରେ ଗ୍ରେ ମ୍ୟାଟର ରହୁଛି। ଗ୍ରେ ମ୍ୟାଟର ବି ଆମର ବୟସାଧିକ ଯେମିତି ବୟସ ବଢ଼ି ଚାଲେ ଗ୍ରେ ମ୍ୟାଟର ବି ଧୀରେ ଧୀରେ କମି ଚାଲେ। ସେଇଥିରୁ କ'ଣ ହୁଏ ନା ଆମର ଆମେ ଭୁଲିବାକୁ ଆରମ୍ଭ କରେ। ଆଉ ଯେତେବେଳେ ଆପଣ ଧ୍ୟାନ କରିବେ ଏଇଟା ଯେତେବେଳେ ଗ୍ରେ ମ୍ୟାଟର ବଢ଼ିବ ସେତେବେଳେ ଏଇଟା ଆଉ ହେବ।
1: ଠାକୁର ପୂଜା ସମୟରେ କଲେ ବି ହେଇପାରିବ?
0: ହଁ, ଯେକୌଣସି ସମୟରେ ଆପଣ କରୁଛନ୍ତି ସେଇ ସମୟ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ କରନ୍ତୁ। କୋଉଠି ବି କରିପାରିବେ, ନିର୍ଦ୍ଦିଷ୍ଟ ସମୟ ରଖିଲେ ସେଇଟା ଭଲ। ଗୋଟେ ଏକାନ୍ତ ଜାଗାରେ ବସିକିରି
2: ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହେଇଛନ୍ତି, ପ୍ରଥମେ ପରିଚୟ ଦିଅନ୍ତୁ ଏବଂ ଆପଣ ପ୍ରଶ୍ନ ପଚାରନ୍ତୁ।
3: ଆଜ୍ଞା ନମସ୍କାର।
2: ନମସ୍କାର,
3: କଟକରୁ ଦୀପକ ଦାସ କହୁଥିଲି।
2: ଆଜ୍ଞା
3: ଆଜ୍ଞା, ଆମର ମୋ ବୋଉର ବୟସ ହେଉଛି 69 ବର୍ଷ ବୟସ। ତେବେ ସେ ଦୀର୍ଘ ପ୍ରାୟ 12-14 ବର୍ଷ ହେବ ସେ ସ୍ନାୟୁଜନିତ ରୋଗରେ ଚିକିତ୍ସିତ ହେଉଛି ଏବଂ ଔଷଧ ମଧ୍ୟ ସେବନ କରୁଛି, କିନ୍ତୁ ତାପରେ ଏବେ ଏଇ ଗତ କିଛି ଦିନ ହେବ ତାର ଅଷ୍ଟିଓ ଆର୍ଥାଇଟିସ୍ ବାହାରିଛି ଏବଂ ନିଦରେ ମଧ୍ୟ ସମସ୍ୟା ହେଉଛି। ସେ ପ୍ରତ୍ୟେକ ଦିନ କପାଳଭାତି ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରେ, ପ୍ରାୟ ବର୍ଷ ବର୍ଷ ଧରି କରେ। ଆଉ ତା ସହିତ ଆଉ କ'ଣ କରିପାରିବ ଯୋଗ ଯାହାଦ୍ୱାରା କି ତାକୁ ନିଦ୍ରା ଜନିତ ସମସ୍ୟା ଏବଂ ଅଷ୍ଟିଓ ଆର୍ଥାଇଟିସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ, ଟିକେ ଦୟାକରି କହିଲେ ଭଲ ହୁଅନ୍ତା।
4: ଫିଜିକାଲ ପ୍ରୋବ୍ଲେମ ପାଇଁ ହଉଛି, ତେଣୁ ସେ କେତେବେଳେ କ୍ରିୟା କରନ୍ତୁ, ସୂକ୍ଷ୍ମ କ୍ରିୟା ମାନେ ଦୁଇ ଗୋଡ଼କୁ ଲମ୍ବେଇକି ଟିକେ ହଲେଇବା, ଆଣ୍ଠୁଟାକୁ ଭାଙ୍ଗିକିରି ଟିକେ ଛୁଆକୁ ଯେମିତି କୋଳରେ ଖେଳାନ୍ତି ମା ଧରିକିରି ସେମିତି ଏପଟ ସେପଟ ଗୋଡ଼କୁ କରିବା, ବଟରଫ୍ଲାଏ ଯୋଉଟା ପ୍ରଜାପତି ଭଳି ଦୁଇ ପାଦକୁ ମିଶେଇକି ଦୁଇ ଗୋଡ଼କୁ ହଲେଇବା, ଏଇ ଜିନିଷ ଗୁଡ଼ାକ ସିଏ କଲେ ତାଙ୍କର ଜଏଣ୍ଟ ଗୁଡ଼ାକ ଫ୍ରି ହେବ। ଏମିତି ହାତର ଆଙ୍ଗୁଠି ଗୁଡ଼ାକ ଖୋଲିବା, ପୁଣି ମୁଠା କରିବା, କହୁଣୀଟାକୁ କାନ୍ଧକୁ ଟଚ୍ କରିବା, ପୁଣି ସିଧା କରିବା ହାତକୁ, ଏଇଭଳି କଲେ କ'ଣ ହେବ ତାଙ୍କର ଯେଉଁ ଜଏଣ୍ଟ ଗୁଡ଼ାକ ଟାଇଟ୍ ଧୀରେ ଧୀରେ ହେଇଯାଉଛି ସେଇଟା ଠିକ୍ ରହିବ। ଏବଂ ତା ସହିତ ମଧ୍ୟ ସେ ଶୋଇକି ଗୋଟେ ତାଡ଼ାସନ କରିବେ, ସିଧା ଶୋଇପଡ଼ିବେ, ଯେହେତୁ ଏଜେଡ୍ ଲୋକ ଅଛନ୍ତି ସେ ସିଧା ଶୋଇପଡ଼ିବେ, ଗୋଡ଼କୁ ତଳକୁ ହାତକୁ ଉପରକୁ ଶ୍ୱାସ କରିକି ଟାଣିବେ, ଏକଦମ ଟାଣିବେ ଜୋରରେ, ତାଡ଼ ମାନେ ତାଳ ଗଛ ପାମ୍ ଟ୍ରି ଯେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏଣ୍ଟାୟାର ବଡ଼ିଟାକୁ ସେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ କରିବା ଦରକାର, ଏହାଫଳରେ ତାଙ୍କ ଅର୍ଥାଟାଇଟିସ୍ ଯେଉଁ ଜଏଣ୍ଟ ଗୁଡ଼ା ଟାଇଟ୍ ହେଇଯାଉଛି ସେଇଟା ସବୁ ଫ୍ରି ହେବ। ନମ୍ବର ଟୁ ହେଲା ସେ ଯେଉଁ ପ୍ରାଣାୟାମ କରୁଛନ୍ତି କପାଳ ଭାତି କରନ୍ତୁନି ଏତେ ଏଜ୍ରେ, ଏବଂ ଏଇଭଳି ପ୍ରୋବ୍ଲେମ୍ ଥିଲାବେଳେ ସେ ଅନୁଲୋମ ବିଲୋମ କରନ୍ତୁ, ତାକୁ ଆପଣ ଅନୁଲୋମ ବିଲୋମ କହିଲେ, ଅନୁଲୋମ ବିଲୋମ ଏଇଟା ଅନୁଲୋମ ବିଲୋମ, ବାଁ ପଟେ ଧୀରେ ଧୀରେ ଶ୍ୱାସକୁ ଭରିବେ, ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଛାଡ଼ିବେ, ପୁଣି ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଭରିବେ, ବାଁ ପଟେ ଛାଡ଼ିବେ, ଏଟା ଅନୁଲୋମ ବିଲୋମ ପ୍ରାଣାୟାମ। ଏଇଟା ମିନିମମ 20 ରାଉଣ୍ଡରୁ 30 ରାଉଣ୍ଡ ଡେଲି ସକାଳୁ ଖାଲି ପେଟରେ କରନ୍ତୁ। ଏଗୁଡ଼ା କଲେ କ'ଣ ହେବ, ପ୍ରାଣାୟାମ କଲେ ଆମର ଯେଉଁ ନର୍ଭ ସିଷ୍ଟମଟା ଯେଉଁ ସ୍ନାୟୁବିକ ଦୁର୍ବଳତା ଅଛି ସେଇଟା ଦୂର ହେବ। ଆମର ମେନ୍ଲି ନର୍ଭ ସିଷ୍ଟମରେ ସ୍ନାୟୁଗୁଡ଼ିକରେ ରକ୍ତ ସଞ୍ଚାର ହେଇଥାଏ ଏବଂ ଅକ୍ସିଜେନ୍ ଯାଇଥାଏ, ତେଣୁ ସେଗୁଡ଼ିକ ରୁକାବଟ ହେଲେ ବନ୍ଦ ବାନ୍ଧ ହେଇଗଲେ ବା କୌଣସି କାରଣରୁ ସେଇଟା ସଙ୍କୁଚିତ ହେଇଗଲେ ସେଇଟା ଯାଏନି ଆମର ସେଲ୍ ଗୁଡ଼ାକ ପାଖକୁ, ଜୀବକୋଷମାନଙ୍କ ପାଖକୁ ପ୍ରାଣ ଶକ୍ତିଟା ବା ଆମର ଜୀବନ ଶକ୍ତି ଯାଇପାରେନି ଥ୍ରୁ ବ୍ଲଡ୍ ଆଣ୍ଡ ଅକ୍ସିଜେନ୍। ତେଣୁ ଆମେ ଯଦି ତାଙ୍କୁ ପ୍ରାଣାୟାମଟା କରେଇବା ଯେଉଁଟା ଆପଣ କହିଲେ ଅନୁଲୋମ ବିଲୋମ ପ୍ରାଣାୟାମ ସେ ଅଧିକ ସମୟ କରନ୍ତୁ, କପାଳ ଭାତି କରନ୍ତୁନି ଏତେ ଏଜ୍ରେ, ଅନୁଲୋମ ବିଲୋମ କରନ୍ତୁ ଆଉ ଗୋଟେ ଗହିରା ଲମ୍ବା ଶ୍ୱାସ କରନ୍ତୁ, ଲଙ୍ଗ ଡିପ୍ ବ୍ରିଦିଂ, ଆଖି ବନ୍ଦ କରିକି ଧୀରେ ଧୀରେ ଶ୍ୱାସକୁ ଲମ୍ବା ବାହାର କରିବେ ଆଉ ଧୀରେ ଧୀରେ ଶ୍ୱାସକୁ ଲମ୍ବା ଭରିବେ, ଅତି ସିମ୍ପୁଲ ପ୍ରାଣାୟାମ ତାକୁ ଦିଅନ୍ତୁ କରିବା ପାଇଁ, ତାହେଲେ ଦେଖିବେ ତାଙ୍କ ଶକ୍ତି ଆସିଯିବ, ପୁଣି ସ୍ନାୟୁବିକ ଦୁର୍ବଳତା ଦୂର ହେବ ଏବଂ ଅର୍ଥାଟାସିକ ଯେଉଁ ଅଛି ସେଇଟା ମଧ୍ୟ ଦୂର ହେଇଯାଇପାରିବ। ନିଦ୍ରାଜନିତ ସମାଜ ପାଇଁ ସେ ଶବାସନ କରନ୍ତୁ, ସେ ପୁରା ଫ୍ଲାଟ୍ ହେଇକି ଶୋଇବେ, ନିଜର ଡାହାଣ ଗୋଡ଼ ପାଦର ଆଙ୍ଗୁଠିରୁ ଗୋଟିଏ ଗୋଟିଏ ପାର୍ଟସ୍କୁ ତାର ବଡ଼ାଗଣ୍ଠି ଆଣ୍ଠୁ ଜଙ୍ଘ ପେଟ ଛାତି କାନ୍ଧ ବେକ ମୁଣ୍ଡ ଆଖି ନାକ କାନ ମୁଣ୍ଡ ଯାଇଯିବେ, ପୁଣି ଲେଫ୍ଟ ସାଇଡ଼କୁ ଯେମିତି ଆସିବେ ଦେଖି ଦେଖିକି ପାଦ ଯାଏ, ତେଣୁ ଡାହାଣ ଗୋଡ଼ ପାଦରୁ ମୁଣ୍ଡ ଯାଏ ପୁଣି ମୁଣ୍ଡରୁ ବାଁଗୋଡ଼ ପାଦ ଯାଏ, ଆଖି ବନ୍ଦ କରିକି ନିଜେ ନିଜେ ଦେଖନ୍ତୁ ଶବାସନରେ, ତେଣୁ ତାଙ୍କୁ ଏଇ ଟ୍ରିଟମେଣ୍ଟଟା କରାନ୍ତୁ, ଦେଖିବେ ତାଙ୍କର ନିଦ ହେଇଯିବ ଆଉ ସେ ବହୁତ ଭଲରେ ଆରାମରେ ରହିପାରିବେ। ଆଉ ଗୋଟେ ଆମର ମୁଦ୍ରା ଅଛି ମଧ୍ୟ, ସେଇଟା ହେଉଛି ଅପାନ ବାୟୁ ମୁଦ୍ରା ଯେଉଁଟା ଅନିଦ୍ରା ରୋଗକୁ ଦୂର କରିଥାଏ। ତାଙ୍କର କ'ଣ କରିବେ ଏପଟେ ଆପଣ ଭଲ ଭାବେ ମନେ ରଖନ୍ତୁ, ଯେଉଁ ବୁଢ଼ା ଆଙ୍ଗୁଠି ପାଖ ଯେଉଁ ଆଙ୍ଗୁଠିଟା ତର୍ଜନୀ ଆଙ୍ଗୁଠି ଯାହାକୁ ବିଶି ଆଙ୍ଗୁଠି ଆମେ କହୁଛେ ଇଣ୍ଡେକ୍ସ ଫିଙ୍ଗର, ସେଇଟାକୁ ବୃଦ୍ଧାଙ୍ଗୁଳି ମୂଳରେ ଲଗେଇବେ,

0: ମୂଳେ ଲଗେଇ ମୂଳରେ ଲଗେଇଲେ ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ମିଡିଲ ଫିଙ୍ଗର ରିଙ୍ଗ ଫିଙ୍ଗର ମଝି ଆଙ୍ଗୁଠି ଆଉ ଯେଉଁ ଆମର ଅନାମିକା ଆଙ୍ଗୁଠି ରିଙ୍ଗ ଫିଙ୍ଗରକୁ ଟଚ୍ କରିବେ। କାଣି ଆଙ୍ଗୁଠି ବା ଛୋଟ ଆଙ୍ଗୁଠି ଲିଟିଲ ଫିଙ୍ଗର ଆପାର୍ଟ ଅଲଗା ରହିବ, ସିଧା ରହିବ। ଏଇଟା ହେଲା ଅପାନ ବାୟୁ ମୁଦ୍ରା। ଏଇଟା କରିବେ ଯେତେବେଳେ ନିଦ ହଉନି ସେ ମୁଦ୍ରାଟା କରନ୍ତୁ, ପ୍ରତିଦିନ ଅଭ୍ୟାସ କରନ୍ତୁ ମିନିମମ 10-15 ମିନିଟ। ଆପଣ ଦେଖିବେ ତାପରେ ତମ ବଢିଆ ନିଦ ହେଇପାରିବ। ଅନୁଲୋମ ବିଲୋମ ନୁହଁ, ଅନୁଲୋମ ବିଲୋମ, ଅନୁଲୋମ ବିଲୋମ ଦିନକୁ 2 ଥର କରିବେ, ସକାଳ ଆଉ ସନ୍ଧ୍ୟାବେଳେ ଖାଲି ପେଟରେ କରିବେ, ବହୁତ ଲାଭକାରୀ ହବ।
1: ଆଉ ମଧ୍ୟ ଆପଣ ତାଙ୍କୁ ଭ୍ରାମରେ ପ୍ରାଣାୟାମ କରେଇ ପାରିବେ। ଶୋଇବା ପୂର୍ବରୁ ଭ୍ରାମରେ ପ୍ରାଣାୟାମ କଲେ ତାଙ୍କର ନିଦଟା ଭଲ ହେବ ଏବଂ ସାଙ୍ଗେ ସାଙ୍ଗେ ନିଦ ଆସିଯିବ। ତ ଭ୍ରାମରେ ପ୍ରାଣାୟାମ କରିବାକୁ ହେଲେ ଆପଣ ବୁଢ଼ା ଆଙ୍ଗୁଠିରେ କାନକୁ ବନ୍ଦ କରିବେ, ଆଖି ଉପରେ ହାଲକା ଭାବରେ ଆପଣଙ୍କର ବିଶି ଆଙ୍ଗୁଠିକୁ ରଖେଇଦେବେ ତାଙ୍କର, ଏବଂ ମଝି ଆଙ୍ଗୁଠିକୁ ନାକପୋଡ଼ା ଉପରେ ହାଲକା ଭାବେ ରଖିବେ, ବାକି ଯେଉଁ 2 ଆଙ୍ଗୁଳି ବଞ୍ଚିଲା ଓଠର ଉପର ଆଉ ତଳେ ରଖିବେ। ଧୀରେ ଧୀରେ ଶ୍ୱାସକୁ ଭରିବେ ଏବଂ ଛାଡ଼ିବେ ଧୀରେ ଧୀରେ। ଯେତେବେଳେ ଆପଣ ଏଇ ପ୍ରାଣାୟାମରେ ଯେତେବେଳେ ଆପଣ ଛାଡ଼ୁଛନ୍ତି ସେତେବେଳେ ଯେମିତି ଭ୍ରମର ଯେଉଁ ଶବ୍ଦ ବାହାର କରେ, ଯେଉଁଟା ଆମେ ହମିଙ୍ଗ ସାଉଣ୍ଡ କହୁଛେ, ସେଇ ସାଉଣ୍ଡ କରିକିରି ସେ ଯେତେବେଳେ ଶ୍ୱାସକୁ ଧୀରେ ଧୀରେ ଛାଡ଼ିବେ, ଏମିତି 4-5 ରାଉଣ୍ଡ କରିକି ଶୋଇବା ପୂର୍ବରୁ ସେ ଯଦି ଏହାର ଅଭ୍ୟାସ କରିକି ଶୁଅନ୍ତି ତାହେଲେ ସୁନିଦ୍ରା ହେବ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ଆସିଯିବ, ସ୍ଲିପ୍ କ୍ୱାଲିଟି ମଧ୍ୟ ବଢ଼ିବ।
2: ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଧନ୍ୟବାଦ ଆପଣଙ୍କୁ। ହ୍ୟାଲୋ, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
3: ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡମ ଓ ଯୋଗ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ମହାଶୟ ଏବଂ ଆକାଶବାଣୀ କଟକ କେନ୍ଦ୍ରର ଅଫିସର ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ପ୍ରଜ୍ଞା ପରିମିତା ସାହୁ ମ୍ୟାଡାମଙ୍କୁ ମୁଁ ପ୍ରଥମେ ପ୍ରୀତିଭରା ନମସ୍କାର କରୁଛି। ଏହା ସହିତ ଅନ୍ୟାନ୍ୟ ଅଫିସର ଓ କର୍ମଚାରୀଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି। ପ୍ରଶ୍ନ ରହିଛି ମ୍ୟାଡାମ।
2: ଆଜ୍ଞା, ଆପଣ ପ୍ରଶ୍ନ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ। ଆଜ୍ଞା
3: ଆଜ୍ଞା, ମୋର ପ୍ରଶ୍ନ ରହିଛି, ଯୋଗ ଦ୍ୱାରା କ୍ୟାନ୍ସର ରୋଗ ଭଲ ହେଇପାରିବ କି? ଯଦି ଭଲ ହେଇପାରିବ କେଉଁ ସମୟରେ କିପରି ଯୋଗାଭ୍ୟାସ କରିବାକୁ ପଡିବ?
2: ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ହଁ ସାର୍, ଠିକ୍ କହିଛନ୍ତି ଆପଣ। ଯୋଗ ମାଧ୍ୟମରେ ଯେକୌଣସି ରୋଗ ହଉ ପଛକେ କଣ୍ଟ୍ରୋଲ ହେଇପାରିବ, ପୁରା ତ ଭଲ ହେଇପାରିବନି କିନ୍ତୁ କଣ୍ଟ୍ରୋଲ ହେଇପାରିବ, ଶାରୀରିକ ସ୍ତରରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ତେଣୁ ନିୟମିତ ଭାବରେ ଯଦି ସିଏ ଯୋଗାସନ କରିବେ, ପ୍ରାଣାୟାମ କରିବେ, ଗୋଟେ ଖୋଲା ଜାଗାରେ କରିବେ ଯେଉଁଠି ସଫିସିଏଣ୍ଟ ଅକ୍ସିଜେନ୍ ମିଳିବ, ଘର ଭିତରେ କରିପାରିବେନି। ହଁ, ଯଦି ବେଡ୍ ରେଡି ହେଇଯାଇଛନ୍ତି ତାଙ୍କ ପାଖରେ ଗାଙ୍ଗୁଲାରେ 2-4ଟା ଗଛ ତାଙ୍କ ପାଖାପାଖି ରଖିଦେବେ, ଯେଉଁଟା ସେ ସଫିସିଏଣ୍ଟ ଅକ୍ସିଜେନ୍ ପାଇପାରିବେ। ଏବଂ ଯେଉଁ ସହଜ ସହଜ ଆସନ, ଭିଡ଼ ଆସନ କରିବେନି, ସହଜ ଯୋଗାସନ ସହିତ ସହଜ ପ୍ରାଣାୟାମ କରିବେ, ଯେମିତିକି କପାଳଭାତି, ଭସ୍ତ୍ରିକା ଏସବୁ ଆଦୌ କରିବେନି। ଅନୁଲୋମ ବିଲୋମ କରିବେ, ଲମ୍ବା ଶ୍ୱାସ ଭରିବେ, ଲମ୍ବା ଶ୍ୱାସ ଛାଡ଼ିବେ, ଭ୍ରାମରୀ ପ୍ରାଣାୟାମ କରିବେ। ଏସବୁ କଲେ ତାହେଲେ ତାଙ୍କର ଯେଉଁ ସେଲ୍ ଗୁଡ଼ାକ ଇନାକ୍ଟିଭ ହେଇଯାଉଛି ବା କ୍ଷୟ ହେଇଯାଉଛି, ସେଇ ସେଲ୍ ଗୁଡ଼ାକ ଆଉ କ୍ଷୟ ହେବନି ଏବଂ ନୂଆ ସେଲ୍ ଅଟୋମେଟିକ ତିଆରି ହେଇଯିବ ସେ ପାଖରେ, ଯାହାଫଳରେ କି କ୍ୟାନ୍ସରରେ କ'ଣ ହୁଏ, ଆମର ସେଲ୍ ଗୁଡ଼ାକ ଡ୍ୟାମେଜ୍ ହେଇଯାଏ, ଯାହାଫଳରେ କି ଅତି ଜଲ୍ଦି ଜଲ୍ଦି ସେ ଲୋକଟାର ପୁରା ଡିଷ୍ଟର୍ବ ହେଇଯାଏ। ତେଣୁ ସେଥିପାଇଁ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା, ଅର୍ଥାତ୍ ଆସନ, ପ୍ରାଣାୟାମ ଓ ଧ୍ୟାନ, ଏଇ 3ଟି ଯାକ ସାଇମଲ୍ଟେନିୟସ୍ ପ୍ରତ୍ୟେକ ଦିନ ଖାଲି ପେଟରେ 1/2 ଘଣ୍ଟାରୁ 1 ଘଣ୍ଟା କରିବା, ତାହେଲେ ଦେଖିବେ ତାଙ୍କର ଲଙ୍ଗ୍ ଲିଭ୍ ହେବ ଏବଂ ତାଙ୍କୁ ଯେଉଁ ପ୍ରୋବ୍ଲେମ୍ଟା ଆସୁଛି କ୍ୟାନ୍ସର୍ରେ ସେଇଟା ରହିବନି, ସେତିକି ରହିଯିବ ଆଉ ଆଗକୁ ବଢ଼ିବନି ଏବଂ ଧୀରେ ଧୀରେ ତାଙ୍କର ଡେଭଲପମେଣ୍ଟ ହେବ। କାରଣ ଆମେ କେତେକ ଜାଗାରେ କ୍ୟାନ୍ସର ପେସେଣ୍ଟମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇକି ଦେଖିଛୁ, ସେମାନଙ୍କୁ ଯେଉଁ ଡକ୍ଟର କହୁଛନ୍ତି ଆପଣ 6 ମାସ କି ବର୍ଷେ କି 2 ବର୍ଷ ଭିତରେ ତାଙ୍କ ଲାଇଫ୍ ସ୍ପାନ୍ ଅଛି, କିନ୍ତୁ ଆମେ ଦେଖୁଛୁ ସେମାନେ ଆମ ସହିତ ମଧ୍ୟ 5-7 ବର୍ଷ ଆରାମରେ ଅଛନ୍ତି, ଏବେ ବି ଅଛନ୍ତି ନିୟମିତ ସେମାନଙ୍କର ଯୋଗାଭ୍ୟାସ କରିକରି। ତେଣୁ ସେମାନେ ନିୟମିତ ଯୋଗାଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଯେଉଁ କ୍ୟାନ୍ସର ଭଳି ଗୋଟେ ମହାମାରୀକୁ ସେମାନେ ପ୍ରୋଟେକ୍ଟ କରିକି ଆନନ୍ଦରେ ତାଙ୍କର ବଡ଼ିର କାପାସିଟିକୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ ଏବଂ ଭଲରେ ରୁହନ୍ତୁ।
1: ବିଶେଷ କରି ଯେଉଁ କେମୋଥେରାପି ନିଆହୁଏ କ୍ୟାନ୍ସର ସମୟରେ, ସେତିକିବେଳେ ବହୁତ କଷ୍ଟ ହୁଏ। ଯେତେବେଳେ ସେମାନେ ପ୍ରାଣାୟାମର ଅଭ୍ୟାସ କରୁଛନ୍ତି ସେତେବେଳେ ଯଦି କିଛି ଆସନ କରିବାକୁ ସେମାନେ ସକ୍ଷମ ହେଇପାରିବେନି, କାରଣ ସେତେବେଳେ ଶରୀରକୁ ବହୁତ କଷ୍ଟ ହୁଏ, ସେହି ସମୟରେ ଆପଣ ତାଙ୍କୁ କେବଳ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ ଏବଂ ଲମ୍ବା ଗେହେରା ଶ୍ୱାସ ନେବାକୁ କୁହନ୍ତୁ ଏବଂ ଛାଡ଼ିବାକୁ କୁହନ୍ତୁ। ତାଦ୍ୱାରା କ'ଣ ହେବ, ସେମାନଙ୍କୁ ଯେଉଁ କଷ୍ଟ ହେଉଛି ସେ କଷ୍ଟରୁ ସେ ଅନେକ ପରିମାଣରେ ମୁକ୍ତି ପାଇପାରିବେ। କିନ୍ତୁ

0: କ୍ୟାନ୍ସର କୁ ପୁରା ଭଲ ହେଇପାରିବ ଯୋଗରେ ବୋଲି ସେଟା କେହି ଆମେ କହିପାରିବୁନି, କିନ୍ତୁ କଲେ ତାକୁ ଆପଣ ସେ କଷ୍ଟରୁ ଧୀରେ ଧୀରେ ମୁକ୍ତି ପାଇବେ ଏବଂ ଆପଣ ଟିକେ ସୁସ୍ଥ ଭାବରେ କିଛି ଦିନ ଆପଣଙ୍କର ଜୀବନ ଆଗକୁ ନେଇପାରିବେ।
1: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
2: ଜୟ ଜଗନ୍ନାଥ।
1: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
2: ସମସ୍ତଙ୍କୁ ପ୍ରଣାମ, ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି? ଆପଣଙ୍କର କଣ ପ୍ରଶ୍ନ
2: ହଉଛି? ମୋର ବୟସ 75 ବର୍ଷ।
1: ଆଜ୍ଞା,
2: ମୋର ଡାଇବେଟିସ ଅଛି, ବ୍ଲଡ ପ୍ରେସର ଅଛି ଏବଂ ଗ୍ୟାଷ୍ଟ୍ରିକ ଅଛି, କଣ କଲେ ଭଲ ହବ?
1: ଠିକ ଅଛି, ମୁଁ ଏ ସମ୍ପର୍କରେ ମଞ୍ଜୁ ମ୍ୟାଡାମଙ୍କୁ ପ୍ରଶ୍ନ କରୁଛି। ଆମର ଶ୍ରୋତା ବନ୍ଧୁ ଯାହା ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ଉତ୍ତର ପ୍ରଦାନ କରନ୍ତୁ।
0: ଆଜ୍ଞା ନମସ୍କାର, ଆପଣଙ୍କୁ ଯାହା କହିଲେ ଯଦି ଆପଣ ସେଥିପାଇଁ କିଛି ଆସନ ଆମେ ଆପଣଙ୍କୁ କହିବୁ ଏବଂ ଆପଣ ପ୍ରାଣାୟମ କରିବେ ତାହେଲେ ଆପଣ ଧୀରେ ଧୀରେ ଏଇ ରୋଗ ଭଲ, ନହେଲେ ଡାଇବେଟିସ୍ ରୋଗ 3 ମାସ ଯଦି ଆପଣ ଯୋଗାଭ୍ୟାସ କରନ୍ତି ତାହେଲେ ନିଶ୍ଚିତ ଭାବରେ କଣ୍ଟ୍ରୋଲରେ ଆସିଯିବ, କାରଣ ଏହା ବହୁ ପରୀକ୍ଷିତ। ଆମ ପାଖରେ ବହୁତ ଡାଇବେଟିସ୍ ପେସେଣ୍ଟ ଆସନ୍ତି ଏବଂ ଲଗାତାର ୱିଦାଉଟ୍ ଫେଲ୍ ଯଦି ଆପଣ ସବୁଦିନ ଆସନ ପ୍ରାଣାୟାମ ଆଉ ଧ୍ୟାନର ଅଭ୍ୟାସ କରନ୍ତି ତାହେଲେ 3 ମାସ ଭିତରେ ଆପଣଙ୍କର ସେ ଡାଇବେଟିସ୍ କଣ୍ଟ୍ରୋଲରେ ଆସିବ। ଆଉ ଗୋଟିଏ କ'ଣ କହିଲେ, ଆପଣଙ୍କର ବ୍ଲଡ୍ ପ୍ରେସର ଅଛି, ଆଉ ଆପଣ ଯେତେବେଳେ ମୁଦ୍ରା କରିବେ ଏବଂ ପ୍ରାଣାୟମ କରିବେ ସେତେବେଳେ ଆପଣଙ୍କର ବ୍ଲଡ୍ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ଆସିଯିବ। ତ ସେଇ ଆସନ ଗୁଡ଼ିକୁ ଆମେ ଆପଣଙ୍କୁ ବର୍ତ୍ତମାନ ମୁଁ କହୁଛି, ଆପଣ ଯଦି ଆପଣଙ୍କ ପାଖରେ କିଛି କେନ୍ଦ୍ର ଥିବ ସେଇଠି ଯାଇକି ଆପଣ ଅଭ୍ୟାସ କରିପାରିବେ। ଯଦି କୌଣସି କେନ୍ଦ୍ର, ଯୋଗ କେନ୍ଦ୍ର ଆପଣଙ୍କ ପାଖରେ ନାହିଁ ତାହେଲେ ୟୁଟ୍ୟୁବରେ ଆଜିକାଲି ବହୁତ ଆସୁଛି, ଆପଣ କିଛି ବି ଫଲୋ କରିକି ତାକୁ ଅଭ୍ୟାସ କରନ୍ତୁ ସଠିକ୍ ଭାବରେ ସଠିକ୍ ଗୁରୁଙ୍କ ପାଖରୁ। ତ ଆପଣଙ୍କର ଡାଇବେଟିସ୍ ପାଇଁ ଆପଣ ମଣ୍ଡୁକାସନ ନିହାତି ଭାବରେ କରିବେ। ଆପଣ ଯଦି ତଳେ ବସିବାକୁ ଅସମର୍ଥ ତାହେଲେ ଆପଣ ଚେୟାର ଉପରେ ବସିକରି ମଧ୍ୟ ଏହାର ଅଭ୍ୟାସ କରିପାରିବେ। ମଣ୍ଡୁକାସନର 2ଟି ପୋଜ୍ ଅଛି, ତାକୁ ଆପଣ କରିବେ ଏବଂ ଯଦି ଆପଣ ରେଗୁଲାର 10 ମିନିଟ୍, ସକାଳେ 10 ମିନିଟ୍ ଏବଂ ସନ୍ଧ୍ୟାବେଳେ 10 ମିନିଟ୍ ଅନୁଲୋମ ବିଲୋମ ପ୍ରାଣାୟାମ, ବହୁତ ହି ସହଜ ପ୍ରାଣାୟାମ, ତାକୁ ଆମେ ସଞ୍ଜୀବନୀ ପ୍ରାଣାୟାମ କହୁଥାଉ, ତ ତାକୁ କରିବା ଦ୍ୱାରା ଆମ ଆପଣଙ୍କ ଶରୀରର ସମାନ ମାତ୍ରାରେ ଥଣ୍ଡା ଆଉ ଗରମ ଯେତେବେଳେ ଆପଣଙ୍କ ଶରୀରରେ ପହଞ୍ଚିବ ସେତେବେଳେ ଆପଣଙ୍କର ତାପମାତ୍ରା ସମାନ ରହିବ ଏବଂ ଧୀରେ ଧୀରେ ଆପଣଙ୍କର ଉଚ୍ଚ ରକ୍ତଚାପ ମଧ୍ୟ କଣ୍ଟ୍ରୋଲରେ ଆସିବ। ସେଥିରେ କେବଳ ଆପଣ ବାଁ ନାକରେ ଭରିବେ ଶ୍ୱାସ, ଡାହାଣ ନାକରେ ଛାଡ଼ିବେ, ଡାହାଣ ନାକରେ ଭରିବେ ଏବଂ ବାଁ ନାକରେ ଛାଡ଼ିବେ, ଅନୁଲୋମ ବିଲୋମ, ଓଲଟା ସିଧା ଆମେ ଯାହାକୁ କହୁଛେ। ତ ଲମ୍ବା ଘେରା ଶ୍ୱାସ ଧୀରେ ଧୀରେ ଭରିବେ, ଧୀରେ ଧୀରେ ଛାଡ଼ିବେ, ଆଉ 10 ମିନିଟ୍ କରିବେ ସକାଳେ, ସନ୍ଧ୍ୟାବେଳେ ମଧ୍ୟ 10 ମିନିଟ୍ କରିବେ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ତାଙ୍କର ପରିଚୟ ପ୍ରଦାନ କରନ୍ତୁ। ଆପଣ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା, ଆପଣଙ୍କର ପ୍ରଶ୍ନ କଣ ରହିଛି?
3: ମୋର ପ୍ରଶ୍ନ ଏୟା ଯେ ମୋର ଜଣେ ଅପା ଅଛନ୍ତି, ତାଙ୍କ ଲାବଣ୍ୟ ଅପା, ତାଙ୍କ ଘର ବାଲେଶ୍ୱରରେ ତାଙ୍କର, ଆଉ ସିଏ ସବୁଦିନ ଯୋଗ ପ୍ରାଣାୟାମ ପ୍ରାଣାୟାମ ସବୁ କରନ୍ତି, ମର୍ଣ୍ଣିଂ ୱାକ୍ ମଧ୍ୟ କରନ୍ତି, କିନ୍ତୁ ତାଙ୍କର ସବୁବେଳେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହଉଛି ଆଉ ଅଣ୍ଟା ପେନ୍ ହଉଛି, କିନ୍ତୁ ଯେତେ ଯୋଗ ବ୍ୟାୟାମ ମର୍ଣ୍ଣିଂ ୱାକ୍ ଯେତେ କଲେ ବି ତାପରେ ଏଇସବୁ ମାନେ ଦେଖାନ୍ତି ଆଉ ଜଣା କମୁନି।
4: ହଁ ଠିକ କଥା କହିଛନ୍ତି, ଯଦି ସେ ମର୍ଣ୍ଣିଂ ୱାକ୍ କରନ୍ତି ଆଣ୍ଠୁ ପ୍ରୋବ୍ଲେମ୍ ଚାନ୍ସ ଅଛି ବଢ଼ିଯିବାର, ତେଣୁ ସେଥିପାଇଁ ସେମାନେ ବେଶୀ ୱାକ୍ କରିବା ଦରକାର ନାହିଁ, ଘରେ ବସିକିରି ଗୋଟେ ଆସନ ବିଛାଇକିରି ସେ ଧୀରେ ଧୀରେ ଯୋଗାଭ୍ୟାସ କରନ୍ତୁ ଏବଂ ଜଣେ ଯଦି ଯୋଗ ପ୍ରଶିକ୍ଷକଙ୍କର ସହାୟତା ନେଇପାରିବେ ତାହେଲେ ବହୁତ ଭଲ ହେବ, କାରଣ ସେ କ'ଣ ଯୋଗ ପ୍ରାଣାୟାମ କରୁଛନ୍ତି ଆମେ ତ ଜାଣିପାରୁନେ, କିନ୍ତୁ ତାଙ୍କୁ କୁହନ୍ତୁ ଯେକୌଣସି ଜଣେ ଏକ୍ସପର୍ଟ ଯିଏ ଅଛନ୍ତି ଯୋଗରେ ତାଙ୍କଠୁ ନେବେ, ବିଶେଷ ଭାବରେ ଯେଉଁଗୁଡ଼ାକ ଭିଡ଼ ଆସନ କରିବେନି, ଷ୍ଟ୍ରେସ୍ ଆସନ, ସିଧା ସିଧା ଗୋଡ଼ ହାତ ଲମ୍ବେଇକିରି ଯେଉଁ ଆସନ ଗୁଡ଼ା କରିହେବ, ଯେମିତି ଗୋଟେ କୋଣାସନ ଅଛି, ଦୁଇ ଗୋଡ଼ ଲମ୍ବେଇବେ, ଦୁଇ ହାତ ପଛରେ ଆସନ ଉପରେ ରଖିକି ଶ୍ୱାସ ମାରି ଦେହଟା ଧୀରେ ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ମୁଁ ତାଳାସନ କହୁଥିଲି, ତାଳ ମାନେ ତାଳ ଗଛ ଏମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏମିତି ଶୋଇକିରି ସିଏ ଦୁଇ ହାତ ମୁଣ୍ଡ ଆଡ଼କୁ ସିଧା ରଖିକି

0: ଗୋଡ଼ ମିଶେଇକିରି ଗୋଡ଼ଟା ତଳକୁ ହାତଟା ଉପର ଆଡ଼କୁ ମାନେ ଶରୀରଟା ଉପର ଆଡ଼କୁ ଟାଣିବେ, ଅଣ୍ଟାଠୁ ତଳକୁ ଅଣ୍ଟାଠୁ ଉପରକୁ ବିପରୀତ ଦିଗରେ ଦେହଟାକୁ ଟାଣିବେ ଶ୍ୱାସ ଭରିକିରି, ଶ୍ୱାସ ଛାଡ଼ିକି ଢିଲା କରିବେ, ଟିକେ ରହିବେ, ପୁଣି ଆଉ ଥରେ କରିବେ, ଏମିତି ତିନି ଥର କରିବେ। ଏଇ ଯେଉଁ ଆସନ ଗୁଡ଼ା କଲେ କ'ଣ ହବ ନା, ଆମର ଆଣ୍ଠୁ ଗଣ୍ଠି ଜଏଣ୍ଟ ଯେତେଗୁଡ଼ା ଅଛି, ଆମର କହୁଣୀ ଜଏଣ୍ଟ ଅଛି, ଜଙ୍ଘଭାଗ ଜଏଣ୍ଟ ଅଛି, ଏବଂ ଇଣ୍ଟର ମେରୁଦଣ୍ଡ ଯେଉଁ ଗୋଟି ଗୁଡ଼ାକ ଅଛି ସେଗୁଡ଼ାକ ସବୁ ବାଲାନ୍ସ ହେଇଯିବ, ଯାହାଫଳରେ କି ତାଙ୍କର ଏଇ ଯେଉଁ ଯନ୍ତ୍ରଣା ଅଛି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିବା ସହିତ ତାଙ୍କର ମନ ସ୍ଥିର ହେବ, ଏବଂ ତାଙ୍କର ମନ ସ୍ଥିର ହେବା ସହିତ ତାଙ୍କ ଚିତ୍ତ ଶୁଦ୍ଧି ହେବ। ପରିଷ୍କାର ମନ ରହିବା ଫଳରେ ସେମାନେ ଆହୁରି ଆଗକୁ ଯାଇପାରିବେ, ସ୍ୱାସ୍ଥ୍ୟଜନିତ ଯେତେ ଗୁଡ଼େ ପ୍ରୋବ୍ଲେମ୍ ଅଛି ଦୂର ହୋଇପାରିବ। ତେଣୁ ତାଙ୍କୁ ଟିକେ କୁହନ୍ତୁ ସେ କୌଣସି ଜଣେ ଯୋଗ ପ୍ରଶିକ୍ଷକଙ୍କ ସାହାଯ୍ୟ ନେବେ, ଏବଂ ଯଦି ଯୋଗ କରୁଛନ୍ତି ବହୁତ ଭଲ କଥା, ତାଙ୍କୁ ଏଥିରେ ଧନ୍ୟବାଦ। କିନ୍ତୁ ସେ ଜଣଙ୍କ ସାହାଯ୍ୟ ନେଲେ କ'ଣ ହବ, କାଳେ ସେ କିଛି ଭୁଲ୍ଭାଲ୍ କରୁଥିବେ, କାରଣ ଯୋଗରେ ଭୁଲ୍ଭାଲ୍ ଯଦି କରିବେ, ଯେମିତିକି ଆପଣଙ୍କର ଯାହା ବ୍ୟାକ୍ ପେନ୍ ଥିବ ସେ ଆଗକୁ ଝୁକିବେନି, ସେ ଆଗକୁ ଝୁକିବା ଆଶଙ୍କା ବ୍ୟାକ୍ ପେନ୍ ବଢ଼ିଯିବ। ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ଥିବ କପାଳ ଭାତି କରିବେନି, ଯଦି ସେ କପାଳ ଭାତି କରିବେ ବ୍ଲଡ୍ ପ୍ରେସର ବଢ଼ିଯିବ। ତେଣୁ ସେଥିପାଇଁ ଜଣେ ପ୍ରଶିକ୍ଷକଙ୍କ ସହଯୋଗ କରିକି ଯଦି ସେ ନେଇପାରିବେ, ତାହେଲେ ଦେଖିବେ ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବେ ଆଉ ଆରାମ ଜୀବନଯାପନ କରିପାରିବେ।
1: ନମସ୍କାର, ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଗଲାଣି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ଏବଂ ଆମର ବିଷୟ ଯାହା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରନ୍ତୁ।
2: ସ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞ ମହୋଦୟ ଓ ବିଶେଷଜ୍ଞ ମହୋଦୟାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଉଛି, ଏବଂ ଉପସ୍ଥାପିକା ମହାଶୟା ଆପଣଙ୍କୁ ମଧ୍ୟ ମୋର ନମସ୍କାର।
1: ଆଜ୍ଞା ନମସ୍କାର, ନମସ୍କାର, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
2: ମୁଁ କମଳାକାନ୍ତ ବେହେରା କହୁଥିଲି, ଜୟପୁର ଝୁମ୍ପୁରା କେନ୍ଦୁଝର ଜିଲ୍ଲାରୁ। ଆମର ପ୍ରଥମ ପ୍ରଶ୍ନ ହେଲା କି ବର୍ତ୍ତମାନ ସମୟରେ ଅନେକ ପ୍ରମାଣରେ ପେଟ ରୋଗ ଦେଖା ଦେଉଛି, ଯେମିତିକି ଗ୍ୟାସ ପ୍ରୋବ୍ଲେମ, ଏସିଡିଟି ଏବଂ କନଷ୍ଟିପେସନ, ତ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ରେଗୁଲାର କି ପ୍ରକାର ଯୋଗ ଅଭ୍ୟାସ କରିବା ଉଚିତ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା, ଅସ୍ଥିର ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକାଗ୍ରତା ଜାଗ୍ରତ କରିବା ପାଇଁ କି ପ୍ରକାର ଯୋଗକୁ ପିଲାମାନଙ୍କୁ ଆପଣେଇବା ପାଇଁ ଆମେ ବତେଇବା ଉଚିତ, ପ୍ରବର୍ତ୍ତେଇବା ଉଚିତ?
1: ଆପଣଙ୍କୁ ଧନ୍ୟବାଦ। ତେବେ ଏଇ ଯେଉଁ ପ୍ରଥମ ପ୍ରଶ୍ନ ଆପଣ କହିଲେ ପେଟ ରୋଗ ସମସ୍ୟା ସମ୍ପର୍କରେ, ମୁଁ ମଞ୍ଜୁ ମ୍ୟାଡ଼ାମ୍ଙ୍କୁ କହୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଦେଖନ୍ତୁ, ଆମର ଯାହା ବି ବେମାରୀ ଆରମ୍ଭ ହୁଏ ଶରୀରରେ, ତ ପେଟରୁ ହିଁ ଆରମ୍ଭ ହୁଏ। ଯଦି ଆପଣଙ୍କର ପେଟ ଠିକ୍ ଅଛି, ଯଦି ଆପଣଙ୍କର ଡାଇଜେସନ୍ ଠିକ୍ ହେଉଛି, ତାହେଲେ ଆପଣଙ୍କର କନ୍ଷ୍ଟିପେସନ୍ ରହିବ ନାହିଁ, ପେଟ ସଫା ହେଇଯିବ, ତାହେଲେ ଆପଣଙ୍କ ଶରୀରରେ ସେତେ ଦୋଷ ଦେଖାଯିବନି। ପେଟ ଯଦି ଠିକ୍ ନହେଲା, ଯଦି ଆପଣ ଅସମୟରେ ଖାଇବା ପିଇବା କରୁଛନ୍ତି, ଯଦି ଡେରି ରାତିରେ ଖାଉଛନ୍ତି, ତାହେଲେ ତାହା ହଜମ ହେଇପାରୁନାହିଁ। ସବୁଠି ଆପଣମାନେ ଦେଖିବେ ଯେ ସୂର୍ଯ୍ୟାସ୍ତର ଗୋଟିଏ ଘଣ୍ଟା ଭିତରେ ଆପଣମାନଙ୍କୁ ଆପଣଙ୍କର ରାତ୍ରି ଭୋଜନ ସାରିଦେବାର ଅଛି, କାରଣ ଆପଣ ଯଦି ଡେରିରେ ଖାଆନ୍ତି, ତାହେଲେ ଆପଣଙ୍କର ଖାଦ୍ୟ ପାକସ୍ଥଳୀରେ ରହିଯିବ, ସେ ହଜମ ହେବନି ଏବଂ ସେ ପଚିବ ଏବଂ ସଢ଼ିବ, ପଚିବ, ଆପଣଙ୍କର କନ୍ଷ୍ଟିପେସନ୍ ଦେଖାଯିବ, ନାନା ପ୍ରକାର ପେଟ ରୋଗ ଦେଖାଯିବ, ଏବଂ ତା ସାଙ୍ଗରେ ଏସିଡିଟି, ଗ୍ୟାସ ଇତ୍ୟାଦି ନାନାଦି ରୋଗ ଆପଣ ସେଥିରେ ଗ୍ରସ୍ତ ରହିବେ। ତ ଏସିଡିଟି ଗ୍ୟାସ ପାଇଁ ପ୍ରଥମେ ଆପଣ କ'ଣ କରିବେ ଯେ, ଆପଣଙ୍କର ଯେଉଁ ଖାଇବା ଷ୍ଟାଇଲ୍ ଅଛି, ସାଦା ସୁପାଚ୍ୟ ଖାନା ଖାଇବେ ସବୁବେଳେ, ଏବଂ ସକାଳର ବ୍ରେକଫାଷ୍ଟକୁ ଜଲ୍ଦି ଖାଇବେ, 9 ଭିତରେ ଖାଇବେ, 12 ଗୋଟେ ଭିତରେ ଆପଣଙ୍କର ମେନ୍ ଖାଇବା ଯେଉଁଟା ଆମର ରହୁଛି, ସୂର୍ଯ୍ୟ ଯେତେବେଳେ ଆମର ମୁଣ୍ଡ ଉପରେ ଥାନ୍ତି, ସେତେବେଳେ ଆମର ପାଚନ ପ୍ରକ୍ରିୟା ବହୁତ ପ୍ରଖର ଭାବରେ, ଆମର ଜଠରାଗ୍ନି ସେତେବେଳେ ବହୁତ ସୁନ୍ଦର ଭାବରେ କାମ କରେ। ତ ସେହି ସମୟରେ ଆପଣ ଆପଣଙ୍କର ମେନ୍ ମିଲ୍ ଖାଆନ୍ତୁ, ଏବଂ ତା ମଝିରେ ଆଉ କିଛି ନ ଖାଇ ଯଦି କିଛି ପେୟ ପିଉଛନ୍ତି, ତାହେଲେ 4 ବେଳେ ପିଇପାରିବେ, କିନ୍ତୁ ସୂର୍ଯ୍ୟାସ୍ତର ଘଣ୍ଟେ ଭିତରେ। ତେଣୁ ଆପଣ ଯଦି ଆପଣଙ୍କର ରାତ୍ରି ଭୋଜନ ସାରିଦେବେ, ତାହେଲେ ବହୁତ ପରିମାଣରେ ଆପଣଙ୍କର ପେଟ ରୋଗ ଯେଉଁ ଦେଖାଦେଉଛି ସିଏ ଠିକ୍ ହେଇଯିବ, ଏବଂ ଆପଣଙ୍କର ଯେଉଁ ଗ୍ୟାସ ପାଇଁ ଯାହା ଆପଣଙ୍କୁ ଟ୍ରିଗର କରୁଛି, କେତେ ଗୁଡ଼ିଏ ଫଳ ଥାଏ ଯେଉଁଟା ଖାଇଲେ ପେଟରେ ଗ୍ୟାସ ହୁଏ, ସେଗୁଡ଼ିକୁ ଆପଣ ଆଭଏଡ୍ କରିବେ। ଆପଣଙ୍କର ଶରୀର ଆପଣ ଜାଣିଥିବେ କ'ଣ ଖାଇଲେ ଆପଣଙ୍କୁ ଗ୍ୟାସ ଟ୍ରିଗର କରୁଛି, କିନ୍ତୁ ମୁଁ ଯାହା କହିଲି, ଯଦି ଆପଣ ଏଇ ଖାଇବାର ନିୟମ ଗୁଡ଼ିକ, ରିତ୍ଭୁକ୍, ମିତ୍ଭୁକ୍, ହିତ୍ଭୁକ୍, ଆମର ଆୟୁର୍ବେଦରେ 3 କଥା ଅଛି, ଋତୁ ଅନୁସାରେ ଖାଇବେ, ଏବଂ ହିତ୍ଭୁକ୍ ଆପଣଙ୍କ ଶରୀରକୁ ଯାହା ଉପଯୋଗୀ ତାହା ଖାଇବେ, ମିତ୍ଭୁକ୍ ଖାଇବାର ଭୋକଠୁ କମ୍ ଯଦି ଖାଇବେ, ତାହେଲେ ଆପଣ ସୁସ୍ଥ ରହିପାରିବେ।
1: ତାଙ୍କର ତୃତୀୟ ପ୍ରଶ୍ନ ରହିଛି ଏକାଗ୍ରତା ସମ୍ପର୍କରେ, ତେବେ ଏଇ ପ୍ରଶ୍ନ ସୁରେଶ ସାର କହିବା ପାଇଁ।
0: ପିଲାମାନଙ୍କର ଏକାଗ୍ରତା ଯୋଉ ଭଙ୍ଗ ହେଉଛି ତାର ଗୋଟେ କାରଣ ହେଲା ସେମାନେ ଚଗଲା ହେଇଯାଉଛନ୍ତି।

0: ତାଙ୍କ ମନ ସ୍ଥିର ରହୁନି। ମନକୁ ସ୍ଥିର କରିବା ପାଇଁ ଗୋଟେ ଜ୍ଞାନ ମୁଦ୍ରା ଅଛି, ଜ୍ଞାନ ମାନେ ନଲେଜ। ଆମର ଜ୍ଞାନକୁ ଠିକ ରଖିବା ପାଇଁ, ବୁଦ୍ଧିକୁ ଠିକ ସ୍ଥିର କରିବା ପାଇଁ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ପିଲାମାନଙ୍କୁ ପାଞ୍ଚ ମିନିଟ୍ ଜ୍ଞାନ ମୁଦ୍ରାରେ ବତାନ୍ତୁ। ଜ୍ଞାନ ମୁଦ୍ରା ହେଲା ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ, ବୃଦ୍ଧାଙ୍ଗୁଳିଟା ହେଉଛି ବୁଦ୍ଧିର ପ୍ରତୀକ, ଏବଂ ଆମର ତର୍ଜନୀ ଯେଉଁଟା ଅଛି ଇଣ୍ଡେକ୍ସ ବିଶି ଆଙ୍ଗୁଠି, ତାର ଏଇଟା ହେଉଛି ମନର ପ୍ରତୀକ। ଗୋଟେ ପିଲା ବୁଦ୍ଧି ବହୁତ ଅଛି, ମନ ଚଗଲା ଅଛି, ତାହେଲେ ତାର ଜ୍ଞାନ ଠିକ୍ ଭାବେ ଆସିପାରିବ ନାହିଁ। ଗୋଟେ ପିଲା ମନ ଅଛି ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ, ବୁଦ୍ଧି କମ୍ ଅଛି, ତାହେଲେ ବି ଜ୍ଞାନ ଠିକ୍ ଭାବେ ହେଇପାରିବ ନାହିଁ। ତେଣୁ ଜ୍ଞାନ ମୁଦ୍ରା ମାନେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ, ତର୍ଜନୀ ଅଙ୍ଗୁଳିର ଅଗ୍ରଭାଗକୁ ଲଗେଇବେ, ଆର ତିନି ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତକୁ ରଖିବେ। ପାଞ୍ଚ ମିନିଟ୍ ପିଲାକୁ କୁହନ୍ତୁ ଆଖି ବନ୍ଦ କରି ଓମ୍ ଚାଣ୍ଟିଂ କରୁ, ଆଖି ବନ୍ଦ କରି ଓମ୍ କରିବ, କିନ୍ତୁ ଜ୍ଞାନ ମୁଦ୍ରାରେ ହାତ ରହିବ। କିଛି ନହେଲେ ମଧ୍ୟ ଖାଲି ଆଖି ବନ୍ଦ କରି ବସୁ ଏବଂ ଜ୍ଞାନ ମୁଦ୍ରାରେ ବସୁ। ଏହାଫଳରେ କ'ଣ ହେବ ନା, ଆମର ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ପିଚୁଟାରୀ ଆଉ ପିନିଏଲ ଦୁଇଟା ଗ୍ଲାଣ୍ଡ ଅଛି, ତାର କନେକ୍ସନ୍ଟା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ଅଛି, ଯାହାଫଳରେ କି ଆମେ ଯଦି ତର୍ଜଣୀ ଅଙ୍ଗୁଠିରେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ଟଚ୍ କରିବା, ତାହେଲେ ଆମର ପିନିଏଲ ପିଚୁଟାରୀ ଗ୍ଲାଣ୍ଡ ଦୁଇଟା ଆକ୍ଟିଭ୍ ରହିବ, ଏବଂ ତାର ବ୍ରେନ୍ ସହିତ ଆମର ମେମୋରି ସହିତ କନେକ୍ସନ୍ ଅଛି। ତେଣୁ ସେଥିପାଇଁ ଆମେ ଜ୍ଞାନ ମୁଦ୍ରା କରାନ୍ତୁ। ଆଉ ଗୋଟେ ପ୍ରାଣାୟାମ ହେଲା ଭ୍ରାମରୀ ପ୍ରାଣାୟାମ। ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ାମ କହୁଥିଲେ, ଆମର ଆଖି ଆଉ କାନ ଦୁଇଟା ଆମ ମନକୁ ଡିଷ୍ଟର୍ବ କରୁଛି। ଆଖି ଦେଖିଲେ ଭଲ, ଦେଖିଲେ ଭଲ ଆସୁଛି, ଖରାପ ଦେଖିଲେ ଖରାପ ମନ ଆସୁଛି। ସେମିତି କାନରେ ଯଦି ଆମେ ଗୋଟେ ଭଲ ଜିନିଷ ଶୁଣିଲେ ଭଲ ଆସୁଛି, ଖରାପ ଜିନିଷ ଶୁଣିଲେ ଖରାପ ଆସୁଛି। ତେଣୁ କାନରେ ବୁଢ଼ା ଆଙ୍ଗୁଠି କାନକୁ ବନ୍ଦ କରିବେ, ତର୍ଜଣୀ ଆଙ୍ଗୁଠି ଆଖି ଉପରେ ରଖିବେ, ତଳଦି ଆଙ୍ଗୁଠି ପାଟି ଉପରେ ରଖିବେ, କହୁଣୀ କାନ୍ଧ ସିଧା ରଖିବେ, ଶ୍ୱାସ ପୁରା ଭରିବେ। ଭରିସାରିଲା ପରେ ଭ୍ରମରେ ଯେମିତି ଗୁଣୁଗୁଣୁ କରି ସାଉଣ୍ଡ କରେ, ସେମିତି ସାଉଣ୍ଡ କରିକିରି ପୁରା ଶ୍ୱାସଟାକୁ ବାହାର କରିବେ। ଏଇଭଳି ଗୋଟେ ରାଉଣ୍ଡ ହେଲା, ମିନିମମ୍ ପାଞ୍ଚ ରାଉଣ୍ଡ କରନ୍ତୁ। ରାଉଣ୍ଡ ସରିଲା ପରେ ଆଖି ବନ୍ଦ କରିକି ଗୋଟିଏ ମିନିଟ୍ ସ୍ଥିର ଭାବରେ ବସିବେ, ତାପରେ ଦେହ ହାତକୁ ମାଲିସ୍ କରିକି, ଆଖିକୁ ମାଲିସ୍ କରିକି ଆଖି ଖୋଲିବେ, ତାହେଲେ ଦେଖିବେ ଯେ ଭ୍ରାମରୀ ପ୍ରାଣାୟାମ ସହିତ ଜ୍ଞାନ ମୁଦ୍ରାରେ ଡେଲି ପାଞ୍ଚ ମିନିଟ୍ ଭ୍ରାମରୀ ପ୍ରାଣାୟାମ ଏବଂ ପାଞ୍ଚ ମିନିଟ୍ ଜ୍ଞାନ ମୁଦ୍ରା କରାନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ସେ ପିଲାର ରେଜଲ୍ଟ ଭଲ ଆସିବ, ତାର ଜ୍ଞାନ ବୃଦ୍ଧି ହେବ, ତାର ବୁଦ୍ଧି କୁଶାଗ୍ର ହେବ, ଏବଂ ସେ ପିଲା ନିଶ୍ଚିତ ଭାବେ ଚଞ୍ଚଳ ମନରୁ ଅସ୍ଥିର ମନରୁ ସ୍ଥିର ହୋଇଯିବ ଏବଂ ବହୁତ ଭଲ ରେଜଲ୍ଟ କରିବ ଏବଂ ଭଲ ପିଲା ମଧ୍ୟ ସମାଜରେ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲେଣି, ଆପଣଙ୍କୁ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
2: ଆଜ୍ଞା, ତୋଫାନ କୁମାର ମହାନ୍ତି, ନୟାଗଡ଼ ଜିଲ୍ଲା ଭାବୁର ବ୍ଲକ ରାମପଡ଼ା।
1: ଆଜ୍ଞା,
2: ବହୁତ ଦିନ ହେଲା ଅଣ୍ଟାଟା ମୋର ପେନ୍ ହଉଛି। ତାପରେ ଆମେ ତ ଚାଷୀ ଲୋକ ନା, ଆମର ଆଉ କିଛି ଯୋଗ କଣ ଦରକାର କୁହନ୍ତୁ। ଯେମିତି ଫର୍ମାଲି ଏମିତି ଯାହାକୁ ଯାହା ପଚାରିଲେ ଯାହା କହୁଛନ୍ତି ଯୋଗ କରୁଛି, କିନ୍ତୁ ଯୋଗ ବିଷୟରେ ଯେମିତି କିଛି ଜଣା ନାହିଁ।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ପାଇଁ। ତେବେ ମଞ୍ଜୁ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଆପଣ ଦିନସାରା ଖଟୁଛନ୍ତି ଏବଂ ଆପଣଙ୍କର ଯୋଗ ଦରକାର ନାହିଁ, କିନ୍ତୁ ଆପଣ ଯେଉଁ ଖଟୁଛନ୍ତି ସେଇଟା ନିହାତି ଭାବରେ ଅଧିକ ହେଇଯାଉଛି ଆପଣଙ୍କ ଶରୀରକୁ। ଆପଣଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ସବୁର ଯେଉଁ ଆପଣଙ୍କର ହାଡ଼ ଭିତରର ଯାହା ବି ଆମର ଅଙ୍ଗ ପ୍ରତ୍ୟଙ୍ଗ ଅଛି, ଧୀରେ ଧୀରେ ତାଙ୍କର ଶକ୍ତି କମ୍ ହୋଇଯାଏ। ତ ଆପଣ ଗୋଟିଏ କାମ କରନ୍ତୁ, ଯେତେବେଳେ ବିଛଣାରୁ ଉଠୁଛନ୍ତି ସେତେବେଳେ ଯେଉଁ ସାର୍ କିଛି ସମୟ ଆଗରୁ କହିଥିଲେ ତାଡ଼ାସନ, ବିଛଣାରୁ ଉଠିବା ବେଳେ ସେଇଠି ଶୋଇକିରି ଦୁଇ ହାତ ମୁଣ୍ଡ ଉପରକୁ ନେଇଯିବେ, ଦୁଇ ଗୋଡ଼ ତଳ ଆଡ଼କୁ ମିଶେଇକିରି ଶ୍ୱାସ ଟିକେ ଭରିବେ ଏବଂ ଗୋଡ଼ଟା ଗୋଡ଼ ପଟକୁ, ହାତ ଦୁଇଟା ଉପର ପଟକୁ ବହୁତ ଶକ୍ତି ଲଗେଇକିରି ତାକୁ ଟାଣିବେ। ସେମିତି ଦୁଇ ତିନି ଥର ଟାଣନ୍ତୁ, ତାହେଲେ ଆପଣଙ୍କର ଯେଉଁ ଅଣ୍ଟା ପ୍ରୋବ୍ଲେମ୍ ରହୁଛି, ଅଣ୍ଟା ଦରଜ ହେଉଛି କିମ୍ବା ବିନ୍ଧୁଛି, ସେଇଟା ଧୀରେ ଧୀରେ ଭଲ ହେବ। ସେହି ସମୟରେ ଆପଣ ଯେତେବେଳେ ବିଲରେ କାମ କରୁଛନ୍ତି କହୁଛନ୍ତି, କେବେ ଆଗକୁ ଝୁଙ୍କିବେ ନାହିଁ, କାରଣ ଆଗକୁ ଝୁଙ୍କିବା ଦ୍ୱାରା ଆପଣଙ୍କର ଅଣ୍ଟାରେ ପ୍ରୋବ୍ଲେମ୍ଟା ବେଶୀ ଦେଖାଯିବ। ଆଉ ମଝିରେ ମଝିରେ ଠିଆ ହେଇକିରି ଆପଣ ଯେମିତି ଶୋଇକିରି ହାତକୁ ଗୋଡ଼କୁ ଟାଣିଲେ ଯେତେବେଳେ ବିଲରେ କାମ କରୁଛନ୍ତି, ସେହି ସମୟରେ ଦୁଇ ହାତକୁ ଉପରକୁ ଟେକିକିରି ଦୁଇ ହାତର ଆଙ୍ଗୁଳି ଗୁଡ଼ିକୁ ମିଶେଇ ଦେଇକିରି ଉପରକୁ ଟାଣିବେ ହାତକୁ, ଆଉ ଯଦି ପାରୁଛନ୍ତି ଗୋଡ଼ର ପାଦ ଉପରେ ଛିଡ଼ା ହେଇଯିବେ, ଗୋଇଠିକୁ ଟିକେ ଟେକିଦେବେ। ଗୋଟିଏ ପାଞ୍ଚ ଛଅ ସେକେଣ୍ଡ ଯଦି ପ୍ରତି ଘଣ୍ଟାରେ ଆପଣ ଏମିତି ଦୁଇ ତିନି ଥର କରିଦେବେ, ତାହେଲେ ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିବ। ଆଉ ଗୋଟିଏ ଯୋଗାସନ ହେଲା, ଏଇଟା ଆପଣଙ୍କୁ କେଉଁଠି ଯାଇ କରିବାକୁ ପଡ଼ିବନି, ଆପଣ ଆପଣଙ୍କର ବିଲରେ କାମ କରୁଥିବା ଭିତରେ ମଧ୍ୟ ଏହି ଆସନ ଗୁଡ଼ିକ ଅଭ୍ୟାସ କରିପାରିବେ ଏବଂ ଅଣ୍ଟା କଷ୍ଟରୁ ମୁକ୍ତି ପାଇବେ। ସେଇଟା କ'ଣ କରିବେ, ସେଇଟାକୁ ଆମେ ଅର୍ଦ୍ଧ ଚକ୍ରାସନ କହୁଛୁ। ଦୁଇ ଅଣ୍ଟାର ସାଇଡ଼ରେ ହାତ ଦେଇଦେବେ, ବୁଢ଼ା ଆଙ୍ଗୁଠିକୁ ପଛରେ ଆପଣ ମେରୁଦଣ୍ଡ ଉପରେ ରଖିଦେବେ, ବେକଟିକୁ ଟିକେ ପଛକୁ କରିବେ, ତାପରେ ଶ୍ୱାସ ଭରିକି

0: ଯେଉଁଠି ଆପଣଙ୍କର ବୁଢ଼ା ଆଙ୍ଗୁଠି ଅଛି ସେଇ ଅଣ୍ଟା ପାଖରୁ ପଛକୁ ଧୀରେ ଧୀରେ ଝୁକିବେ। ତାଦ୍ୱାରା କ'ଣ ହେଲା, ଆପଣଙ୍କର ଯେଉଁ ମେରୁଦଣ୍ଡରେ ଗୋଟି ଗୁଡ଼ିକ ଅଛି ସେମାନେ ତାଙ୍କର ଆଲାଇନମେଣ୍ଟ ହୋଇଯିବ ଏବଂ ଆପଣଙ୍କର ଅଣ୍ଟା ଦୋଷରୁ ଆପଣ ଧୀରେ ଧୀରେ ମୁକ୍ତି ପାଇବେ। ଏଇ ଦୁଇଟି ଆସନ ଯଦି ଆପଣ ରେଗୁଲାର କରୁଛନ୍ତି ଠିକ୍ ଦୁଇ ଘଣ୍ଟା ଚାରି ଘଣ୍ଟାରେ, ଆପଣ ଥରେ ଯେତେବେଳେ ଆପଣଙ୍କୁ କାଟୁଛି ବହୁତ କଷ୍ଟ ହେଲା କାମ କରିକିରି, ସେତେବେଳେ ଏଇ ଆସନ ଦୁଇଟିକୁ ଆପଣ କରିଦେବେ ଏବଂ ବିଛଣାରୁ ଉଠିଲା ବେଳେ ଶୋଇକିରି କରିପାରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅଣ୍ଟା କଷ୍ଟରୁ ମୁକ୍ତି ମିଳିବ।
1: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
2: ନମସ୍କାର।
1: ଆଜ୍ଞା ନମସ୍କାର।
2: ବିଶେଷଜ୍ଞ ଆସଙ୍କୁ ଆମର ମୋର ନମସ୍କାର।
1: ଆପଣଙ୍କର ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ ପ୍ରଥମେ।
2: ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଡ଼େଇ ଗ୍ରାମରୁ କହୁଛି।
1: ଆଜ୍ଞା।
2: ଡାଇବେଟିସ ରେ ଯୋଗ କରି ସାରିଲା ପରେ ତାର ଖାଦ୍ୟ କଣ ସବୁ ଖାଇବା ଦରକାର?
1: ତେବେ ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର।
3: ଆପଣ ତ ଡାଇବେଟିକ ପାଇଁ ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ାମ କହିଥିଲେ ଯେ ଆପଣ ଆଗକୁ ଝୁକିକିରି ଯେଉଁ ଦୁଇଟା ଆସନ ଅଛି, ମଣ୍ଡୁକାସନ, ଗୋଟେ ମୁଠା କରିକିରି ନାଭି ପାଖରେ ରଖି ଆଗକୁ ଝୁକିବେ ମଣ୍ଡୁକାସନ, ଆଉ ଗୋଟେ ଦୁଇ ପାପୁଲିକୁ କପ୍ ଭଳିଆ କରିକିରି ନାଭି ପାଖରେ ରଖିକିରି ମଧ୍ୟ ଶ୍ୱାସ ଛାଡ଼ିକି ଆଗକୁ ଝୁକିବେ। ଏଇଟା କଲେ ଆପଣ ଡାଇବେଟିକ କଣ୍ଟ୍ରୋଲ ହେବ। ଆଉ ଗୋଟେ ହେଲା ଅଗ୍ନିସାର ପ୍ରାଣାୟାମ ଆପଣ କରନ୍ତୁ, ଯେଉଁଟାକି ଆପଣଙ୍କର ଶ୍ୱାସକୁ ଟିକେ ବାହାର କରିଦେଇକିରି ଖାଲି ପେଟକୁ ଭିତରକୁ ବାହାରକୁ ଭିତରକୁ ବାହାରକୁ କରିବେ 10-15 ଏଥର କରିବେ। ଏଇଟା ଅଗ୍ନିସାର ପ୍ରାଣାୟାମ। ଅଗ୍ନିସାର ପ୍ରାଣାୟାମ, ଅଗ୍ନିସାର କ୍ରିୟା କଲେ ଆମର ପାନକ୍ରିଆସଟା ଆକ୍ଟିଭ୍ ହେବ। ଯେଉଁ ପାନକ୍ରିଆସରୁ ଇନ୍ସୁଲିନ୍ ଆସୁଛି ସେଟା ଯଦି ଇନ୍ସୁଲିନ୍ ସିକ୍ରେସନ୍ ଠିକ୍ ହେବ ତାହେଲେ ବଡ଼ିର ଗ୍ଲୁକୋଜ୍ଟାକୁ ସେ ବାଲାନ୍ସ କରିବ, ଆଉ ଗ୍ଲୁକୋଜ୍ ବା ଯେଉଁ ସୁଗାରଟାକୁ ବାଲାନ୍ସ କଲେ ଡାଇବେଟିକ୍ କଣ୍ଟ୍ରୋଲ୍ ହେବ। ଦ୍ୱିତୀୟ କଥା ଆପଣ ପଚାରୁଛନ୍ତି ଖାଦ୍ୟପେୟ ଉପରେ, ଆପଣ ଡକ୍ଟର ନିଶ୍ଚୟ କହିଥିବେ ମିଠା ଖାଇବେନି ଏବଂ ଆଳୁ କଖାରୁ ଏସବୁ ଖାଇବେନି ବୋଲି, ଆପଣ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଆଉ ସବୁଠୁ ଗୋଟେ ବେଟର ଆଡ଼ଭାଇସ୍ ଆପଣଙ୍କୁ କହୁଛି, ରାତିରେ ଆପଣ ଜଲ୍ଦି ଡିନର୍ଟା କରିବେ, ରାତ୍ରି ଭୋଜନଟା ସୂର୍ଯ୍ୟାସ୍ତର 2 ଘଣ୍ଟା ଭିତରେ କରନ୍ତୁ।
2: ମୁଁ ମାଣ୍ଡିଆ ଯାଉ ସକାଳେ ଖାଉଛି।
3: ବହୁତ ବଢ଼ିଆ, ବହୁତ ବଢ଼ିଆ। ମାଣ୍ଡିଆ ଯାଉଟା ବହୁତ ଭଲ ଜିନିଷ, କାରଣ ବର୍ତ୍ତମାନ ବି ସରକାର ମିଲେଟ୍ ଖାଇବା ପାଇଁ କହୁଛନ୍ତି, ସମସ୍ତେ ବି କହୁଛନ୍ତି ବିଶେଷଜ୍ଞମାନେ, ମାଣ୍ଡିଆଟା ଆମ ଶରୀର ଭିତରେ ଯେତେ ଦୂଷିତ ପଦାର୍ଥ ଥିବ ତାକୁ ବାହାର କରିଦେବ। ତେଣୁ ଭଲ ଜିନିଷ ଖାଦ୍ୟ ମାଣ୍ଡିଆ ଯାଉ ଖାଉଛନ୍ତି ଏବଂ ଘରୋଇ ଖାଦ୍ୟ ଖାଆନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି। ତେଲ ଛଣା ଜିନିଷ ଆଭଏଡ୍ କରନ୍ତୁ, କମ୍ପ୍ଲିଟ୍ ଖାଆନ୍ତୁନି, ଆଉ ମିଠା ଜିନିଷ ବି ଆଭଏଡ୍ କରିବେ। ଚିକଣ ଜିନିଷ, 3 ଧଳା ଜିନିଷ ଖାଇବେନି ଡାଇବେଟିକ ଲୋକମାନେ, ଗୋଟେ ହେଲା ମଇଦା ଜାତୀୟ ଖାଦ୍ୟ, ଗୋଟେ ହେଲା ଚିନି, ଆଉ ଗୋଟେ ହେଲା ଲୁଣ। ଲୁଣ ବି କମ୍ ଖାଆନ୍ତୁ, ଅଧିକ ଲୁଣ ଆଡ଼୍ କରିକି ଖାଦ୍ୟରେ ଖାଆନ୍ତୁ ନାହିଁ। ତେଣୁ ଏଇ 3 ଯେଉଁ ଧଳା ଜିନିଷ କହିଲି, ମଇଦା, ଚିନି, ଲୁଣ, ଆକୁ ଯଦି କଣ୍ଟ୍ରୋଲ୍ କରିଦେବେ ଆପଣ ଡାଇବେଟିକ ବି କଣ୍ଟ୍ରୋଲ୍ ହେଇଯାଇପାରିବ। ଏବଂ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯେଉଁଗୁଡ଼ା ହାଇ କ୍ୟାଲୋରି ଫୁଡ୍, ଯେତେ କମ୍ ଖାଇବେ ଏତେ ଭଲ, ସେଇଟାକୁ ଚେଷ୍ଟା କରିବେ, ତାହେଲେ ବହୁତ ସୁନ୍ଦର ଭାବେ ଜୀବନଯାପନ କରିପାରିବେ ଏବଂ ଡାଇବେଟିକ ଆପଣ କଣ୍ଟ୍ରୋଲ୍ ହେଇପାରିବ।
1: ଏଇଠି ଗୋଟିଏ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହ ଯୋଗାଯୋଗ କରିଥିବାରୁ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁ ସୁସ୍ଥ ଜୀବନଯାପନ, ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି, ଯୋଗନିଷ୍ଠ ସୁସ୍ଥ ଜୀବନଯାପନ ପାଇଁ ଆହାରର କ'ଣ କିଛି ଭୂମିକା ରହିଛି? ମଞ୍ଜୁ ମ୍ୟାଡ଼ାମ ଅନୁରୋଧ କରୁଛି।
0: ନିଶ୍ଚିତ ଭାବରେ ଆମର ଯୋଗ ଏବଂ ଆୟୁର୍ବେଦ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତ ଆମର ଗୀତାରେ ମଧ୍ୟ କୁହାଯାଇଛି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବୋଧସ୍ୟ ଯୋଗ ଭବତି ଦୁଃଖାହା। ତ ଆହାରର ସବୁ ସମୟରେ ନିଶ୍ଚିତ ଭାବରେ ଯୋଗାଭ୍ୟାସ ସହିତ ସମ୍ପର୍କ ଅଛି। ଆମେ ଯଦି ଯୋଗାଭ୍ୟାସ କରୁଛେ ତାହେଲେ ଆମର ଆହାର ମଧ୍ୟ ସେଇ ଅନୁସାରେ ହେବା ଉଚିତ। ଯଦି ଆମେ ଘଣ୍ଟାଟେ ଯୋଗ କରିକି ଯୋଗ ସେଣ୍ଟରରୁ ବାହାରିକି କିମ୍ବା ଯୋଗ କରିସାରିକି ଯାଇକି ବରା ପିଆଜି ଖାଇବା, ତାହେଲେ ପୁଣି କହିବା ଯେ ମୁଁ ଏତେ ଦିନ ହେଲା ଯୋଗ କରୁଛି କିନ୍ତୁ ମୋର କିଛି ଲାଭ ହେଲା ନାହିଁ। ତେଣୁ ଆପଣଙ୍କୁ ସୁପାଚ୍ୟ ଭୋଜନ ଖାଇବାର ଅଛି। ସକାଳର ଯେଉଁ ଆମେ ଅଳ୍ପାହାର କରୁଛେ ସେଥିରେ ଆପଣ ସ୍ପ୍ରାଉଟ୍ ଖାଇବେ, ମାଣ୍ଡିଆ ଖାଇବେ, ଓଟ୍ସ ଖାଇବେ, ଫଳାହାର କରିପାରିବେ। ଏଇ ଭିତରେ ପୁଣି ଯେତେବେଳେ ଆପଣ ଦିନର ମେନ୍ ମିଲ୍କୁ ଆସୁଛନ୍ତି ସେତେବେଳେ ମଧ୍ୟ ଆପଣ ବାଲାନ୍ସ ଡାଏଟ୍ ଖାଇବାର ଅଛି। ଆପଣଙ୍କୁ କାର୍ବୋହାଇଡ୍ରେଟ୍ସ ଖାଲି ଖାଇଲେ ହେବ ନାହିଁ, କାର୍ବୋହାଇଡ୍ରେଟ୍ସ ସାଙ୍ଗରେ କିଛି ପ୍ରୋଟିନ୍, ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆମର ମସଲ ଲସ୍ ହେଇଯାଏ, ତ ସେଥିପାଇଁ ଆମକୁ ପ୍ରୋଟିନ୍ ଇନଟେକ୍ ବହୁତ ଜରୁରୀ। ତ ଆମେ ଖାଲି ଆଗରୁ ଆମର ପୂର୍ବପୁରୁଷମାନେ କାର୍ବୋହାଇଡ୍ରେଟ୍ ଉପରେ ବେଶୀ ଷ୍ଟ୍ରେସ୍ ଦେଉଥିଲେ କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ଅଧିକା କରିବାକୁ ପଡ଼ୁଥିଲା। ଆଜିକାଲି ଯୁଗରେ ଆମମାନଙ୍କର ଶାରୀରିକ ଶ୍ରମ ନିହାତି ଜିରୋ କହିଲେ ମଧ୍ୟ ଚଳିବ, ତେଣୁ ଆମକୁ କାର୍ବୋହାଇଡ୍ରେଟ୍ର ଦରକାର ବେଶୀ ନାହିଁ। ଆମେ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ ସବୁ ମିଶାଇକିରି ଆମେ ଗୋଟେ

0: ବାଲାନ୍ସ ଡାଏଟ୍ ଖାଇବା ଏବଂ ରାତ୍ରି ଭୋଜନକୁ ଯେମିତି ମୁଁ ଆଗରୁ ମଧ୍ୟ କହିଛି, ସୂର୍ଯ୍ୟାସ୍ତର ଘଣ୍ଟେ ମଧ୍ୟରେ ଆମେ ରାତ୍ରି ଭୋଜନ ସାଦା, ସବୁଠୁ ଦିନର ଯେତିକ ମିଲ୍ ଅଛି ସବୁଠୁ ସରଳ ଭୋଜନ ରାତିରେ କରିବା, ଏବଂ ତାହାଦ୍ୱାରା ଆପଣଙ୍କର ଭୋଜନ ଯେତେବେଳେ ଆପଣଙ୍କର ଠିକ୍ ହେଇଯିବ, ଆପଣଙ୍କର ଶରୀର ମଧ୍ୟ ଠିକ୍ ହେଇଯିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ହ୍ୟାଲୋ,
1: ଆଜ୍ଞା
2: ମ୍ୟାଡାମ ନମସ୍କାର।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
2: ଆସନ୍ତାକାଲି ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କାଟାଗୋରୀ କହୁଛି। ମୁଁ ଆଜି ଫାଷ୍ଟ କଲର ସେଟା
1: ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଶ୍ନ କଣ ରହିଛି ଆମର, ଯାହା ବିଷୟ ରହିଛି?
2: ପ୍ରଶ୍ନ ରହିଛି ମାନେ ଅଧିକ ଏକ୍ସରସାଇଜ କି ବ୍ୟାୟାମ ଯୋଗ କରିବା ଦ୍ୱାରା ଆମ ଶରୀର ଉପରେ ପଡିବାର ଚାନ୍ସ ଅଛି କି?
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ମୁଁ ସୁରେଶ ସାର୍ଙ୍କୁ କହିବା ଅନୁରୋଧ କରୁଛି ଏଇ ପ୍ରଶ୍ନର ଉତ୍ତର ଦେବେ।
3: ହଁ, ଦେଖନ୍ତୁ ମ୍ୟାଡାମ, ଆମର ଯେଉଁମାନେ ଅଛନ୍ତି 40 ବର୍ଷ ଭିତରେ, 35-40 ବର୍ଷ ଭିତରେ ଯେଉଁମାନେ, ସେମାନେ ଏକ୍ସରସାଇଜ କଲେ ବହୁତ ଭଲ। କାରଣ ଏକ୍ସରସାଇଜ ଏକ ଫିଜିକାଲ ବଡିଟା, ଏକ୍ସଟର୍ନାଲ ବଡି ଯେଉଁଟା ଆମେ କହୁଛେ, ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା, ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା, ଏକ୍ସରସାଇଜ୍ଟାରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ।

0: ଭଲ, କାରଣ ଏକ୍ସରସାଇଜ୍ ଏକ ଫିଜିକାଲ ବଡ଼ିଟା, ଏକ୍ସଟର୍ନାଲ ବଡ଼ି ଯେଉଁଟା ଆମେ କହୁଛେ ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା ଏକ୍ସରସାଇଜ୍ଟାରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ କରୁଛେ ସେତେବେଳେ ଯୋଗାସନ ସମୟରେ କଲାବେଳେ ଆମେ କହୁଛୁ ଯେତେବେଳେ ଆପଣ ଶରୀରଟା ଅପୱାର୍ଡ଼ ହେଉଛି ମାନେ ଉପରକୁ ଉଠୁଛି, ତେଣୁ ଆପଣ ହାତଟା ଉପରକୁ ଉଠିଲେ ଶ୍ୱାସ ଭରିକି ଉଠେଇବେ ଏବଂ ଧୀରେ ଧୀରେ ନେବେ, ଏବଂ ଯେତେବେଳେ ହାତଟା ତଳକୁ ଆଣୁଛନ୍ତି ଶ୍ୱାସ ଛାଡ଼ିକି ଆଣିବେ ଆଉ ଧୀରେ ଧୀରେ ଆଣିବେ। ତେଣୁ ଏକ୍ସରସାଇଜ୍ ଅପେକ୍ଷା ଯୋଗାଭ୍ୟାସରେ ଧୀରେ ଧୀରେ କରାଯାଏ ଏବଂ ଶ୍ୱାସକ୍ରିୟା ସହିତ କରାଯାଏ, ବ୍ରିଦିଂ ସହିତ କରାଯାଏ, ତାହାଫଳରେ କି ଆପଣଙ୍କର ସେଲ୍ ଗୁଡ଼ାକ ବେଶୀ ଆକ୍ଟିଭ୍ ହେବ ଏବଂ ନର୍ଭ ସିଷ୍ଟମ୍ ମଧ୍ୟ ଆକ୍ଟିଭ୍ ରହିବ। ଯଦି ଆପଣ ଯୋଗାଭ୍ୟାସ କରିବେ ହାଲିଆ ହେବେନି। ଆପଣ ବୟସ୍କ ଲୋକମାନେ ଏକ୍ସରସାଇଜ୍ ଜମା କରିପାରିବେନି, ଯେଉଁମାନଙ୍କୁ 40-50-60 ବର୍ଷ ହେଲାଣି, ସେମାନେ ଫିଜିକାଲ ଏକ୍ସରସାଇଜ୍ ହାଲିଆ ହେଇଯିବେ ଏବଂ ତାଙ୍କ ଶରୀର ଆକ୍ଟିଭ୍ ବେଶୀ ହେବନି, ବରଂ ସେମାନେ ବେଶୀ ହାଲିଆ ହେଇକିରି ତାଙ୍କୁ ଟାୟାର୍ଡନେସ୍ ଫିଲ୍ କରିବେ ଏବଂ ତାଙ୍କର ମସଲ ଗୁଡ଼ାକ ବେଶୀ ଡିଷ୍ଟର୍ବ କରିବ। ତେଣୁ ସେଥିପାଇଁ ବୟସ୍କ ଲୋକମାନେ ବିଶେଷ ଭାବରେ ଆଜି ଆମର ଏଜିଂ ଉପରେ ଚାଲିଛି ଆମର କାର୍ଯ୍ୟକ୍ରମ, ବୟବୃଦ୍ଧି ହେବା ସହିତ ଆପଣ ଫିଜିକାଲ ଏକ୍ସରସାଇଜ୍କୁ କମାଇକି ଜଗିଂ, ରନିଂ, ୱାକିଂ ଆକୁ କମାଇକି, ସାଇକେଲିଂ ଆକୁ କମାଇକିରି ଆପଣ ଯୋଗାସନ କରନ୍ତୁ, ପ୍ରାଣାୟାମ କରନ୍ତୁ, ଧ୍ୟାନ କରନ୍ତୁ, ତାପରେ ଆପଣଙ୍କ ଶରୀରର ଏକ୍ସଟର୍ନାଲ ପାର୍ଟ ଆକ୍ଟିଭ୍ ହେବ, ଇଣ୍ଟର୍ନାଲ ପାର୍ଟ ଗୁଡ଼ା ବି ଆପଣଙ୍କର ଆକ୍ଟିଭ୍ ରହିବ ଏବଂ ମନ ବି ସ୍ଥିର ରହିବ। କାରଣ ଆଜିକାଲି ସମସ୍ତ ମନ ଅସ୍ଥିର ହୋଇଯାଉଛି, କିନ୍ତୁ ଯୋଗାଭ୍ୟାସ କଲେ ମନ ସ୍ଥିର ହେବ। ବ୍ୟାୟାମ ସହିତ ମନର କିଛି ସମ୍ପର୍କ ନାହିଁ, ଶରୀର ସହିତ ସମ୍ପର୍କ ଅଛି, ଶରୀର ଆପଣ ଆକ୍ଟିଭ୍ ରହିବ। କିନ୍ତୁ ଯୋଗାଭ୍ୟାସ କଲେ, ଆପଣଙ୍କର ପ୍ରାଣାୟାମ କଲେ, ଧ୍ୟାନ କଲେ ଆପଣ ମନ ସ୍ଥିର ହେବ ଏବଂ ମନ ସ୍ଥିର ହେଲେ ଆପଣ ସମସ୍ତ କାମ ସୁଚାରୁ ରୂପେ ସମ୍ପାଦନ କରିପାରିବେ ଆଉ ଜଣେ ଉତ୍ତମ ନାଗରିକ ଭାବରେ ଆପଣ ଜୀବନ ଅତିବାହିତ କରିପାରିବେ।
1: ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ,
1: ଆଜ୍ଞା, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ, ସମସ୍ତ ଉପସ୍ଥାପନା କରୁଥିବା ଦାଦା ଅପା ମାନଙ୍କୁ ମୋର ନମସ୍କାର।
1: ଆପଣଙ୍କୁ ମଧ୍ୟ ନମସ୍କାର। ପ୍ରଶ୍ନ କଣ ରହିଛି ଆପଣଙ୍କ ମନରେ?
2: ମୁଁ ପରିଚୟ ଦଉଛି, ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି ଅପା।
1: ଆଜ୍ଞା, ଆପଣ ଆମର
2: ପ୍ରଶ୍ନ,
1: ହଁ କୁହନ୍ତୁ।
2: ମୋର ପ୍ରଶ୍ନ ହେଲା, ମାନେ ବିପି ସାଙ୍ଗକୁ ବିପି ହେଇଛି, ବିପି ତ ପୁରା କମୁଛି, କମିଗଲେ ପୁରା କମିଯାଉଛି ଆଉ ବଢିଗଲେ ପୁରା ବଢିଯାଉଛି ଅପା, ତାର କାରଣ କଣ, ମାନେ କେମିତି କଲେ ତୁଳରେ ରହିବ, ସେଇ କଥା ମୁଁ ଆପଣଙ୍କୁ ପ୍ରଶ୍ନ କଲି।
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି,
3: ଆପଣ ଶୁଣନ୍ତୁ, ଆପଣ ବିପି ଯୋଉ ବଢୁଛି କମୁଛି ତା ମାନେ ଷ୍ଟେବୁଲ ରହୁନାହିଁ, ସେଥିପାଇଁ ଆପଣ କଣ ମେଡିସିନର ସହାୟତା ନେଇଛନ୍ତି କି? ଆଉ ଏବଂ ଆପଣ କଣ କଲେ?
2: ମେଡିସିନ ଖାଇଲେ ମଧ୍ୟ ସେ ବିପିଟା, ମେଡିସିନ ଖାଇଲେ ମଧ୍ୟ ସେ କମିଗଲେ ପୁରା ବଢୁନି, ଆଉ ଯଦି ବଢିଗଲା ମାନେ ତାକୁ ଅସୁବିଧା କରୁଛି।
3: ଶୁଣନ୍ତୁ, ତାହେଲେ ଆପଣ ଯୋଗର ଅଭ୍ୟାସରେ ଆପଣଙ୍କୁ ଆପଣଙ୍କର ବିପିକୁ କଣ୍ଟ୍ରୋଲ କରିପାରିବେ। ଲୁଣ, ଆପଣଙ୍କର ଖାଦ୍ୟରେ ମଧ୍ୟ ଲୁଣ ଏବଂ ମସଲା ଜାତୀୟ, ତେଲ ଜାତୀୟ ଖାଦ୍ୟକୁ କମ୍ କରିବେ। ତା ଛଡ଼ା ଆପଣ ଅନୁଲୋମ ବିଲୋମ, ପ୍ରାଣାୟାମ ଏବଂ ସବାସନ, ସବାସନ ଯେଉଁଠି ଆମେ ଏହା ଆଗରୁ ଯଦି ଚର୍ଚ୍ଚା ଆପଣ ଶୁଣିଥିବେ ଆଜିର, ତାହେଲେ ସେଥିରେ ସବାସନ ବିଷୟରେ ସାର୍ କହିଥିଲେ ଏବଂ ଅନୁଲୋମ ବିଲୋମ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିଥିଲୁ। ତେବେ ଆଉ ଥରେ କହିଦେଉଛି, ଗୋଟିଏ ଜାଗାରେ ସ୍ଥିର ହେଇକି ବସିବେ, ଅଣ୍ଟା ବେକ ସିଧା କରିକି ବସେଇବେ ଏବଂ ବା ନାକରେ ଶ୍ୱାସ ଭରିବେ, ଡାହାଣ ନାକରେ ଛାଡ଼ିବେ, ପୁଣି ଡାହାଣ ନାକରେ ଭରିକିରି ବା ନାକରେ ଛାଡ଼ିବେ। ଏମିତି ଆପଣ 10 ରାଉଣ୍ଡ ଖଣ୍ଡେ କରନ୍ତୁ, ସକାଳେ ଏବଂ ସନ୍ଧ୍ୟାବେଳେ। ଯଦି 10-10 ମିନିଟ୍ ସକାଳେ ଏବଂ 10 ମିନିଟ୍ ସନ୍ଧ୍ୟାରେ ଆପଣ ଏହି ପ୍ରାଣାୟାମକୁ ଅଭ୍ୟାସ କରୁଛନ୍ତି, ତାହେଲେ ଆପଣଙ୍କର ବିପି କଣ୍ଟ୍ରୋଲରେ ଆସିବ, ଅନଷ୍ଟେବଲ୍ ହେବନି, ବଢ଼ିଯିବନି କିମ୍ବା କମିଯିବନି। ଯେତେବେଳେ ଆପଣଙ୍କର ବଢ଼ିଯାଉଛି କିମ୍ବା କମିଯାଉଛି, ତା ସହିତ ମଧ୍ୟ ଆପଣ ଟିକେ ଡକ୍ଟରଙ୍କୁ ପରାମର୍ଶ କରିବେ। ଯଦି ତାଙ୍କର ଅଲଗା କିଛି ଦୋଷ ଥାଏ ସେଥିପାଇଁ, ତାହେଲେ ଡକ୍ଟରଙ୍କର ମଧ୍ୟ ପରାମର୍ଶ ନେବେ। ଯଦି ଯୋଗ ପ୍ରଶିକ୍ଷକ କିଏ ଅଛନ୍ତି ସେଠି, ତାହେଲେ ତାଙ୍କର ମଧ୍ୟ ପରାମର୍ଶ ନେଲେ ସିଏ ଆପଣଙ୍କର ଦେଖିପାରିବେ ସଠିକ୍ ଭାବରେ, ଆପଣଙ୍କୁ ଅନୁଲୋମ ବିଲୋମ କିପରି କରିପାରିବେ ତାକୁ ମଧ୍ୟ ବତେଇଦେବେ।
1: ଆପଣଙ୍କୁ ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ପ୍ରଦାନ କରନ୍ତୁ।
4: ଖୋର୍ଦ୍ଧାରୁ କହୁଛି ମ୍ୟାଡ଼ାମ।
1: ଆଜ୍ଞା ନମସ୍କାର, ଆପଣଙ୍କର କଣ ପ୍ରଶ୍ନ ରହିଛି?
4: ପ୍ରଶ୍ନ ଅଛି,

0: ସ୍ୱାସ୍ଥ୍ୟ ରୋଗ ପାଇଁ ଯୋଗର କଣ ମାନେ ଉପକାରିତା ଅଛି?
1: ଧନ୍ୟବାଦ ସୁରେଶ ସାର୍ଙ୍କୁ ଅନୁରୋଧ କରୁଛି।
2: ହଁ, ଆପଣଙ୍କର ବିପି ଅଛି ନା ନାହିଁ କୁହନ୍ତୁ, ବ୍ଲଡ୍ ପ୍ରେସର ଅଛି
0: ନାହିଁ?
2: ବ୍ଲଡ୍ ପ୍ରେସର ଯଦି ନାହିଁ, ଆପଣ କପାଲ ଭାତି ଭସ୍ତ୍ରିକା ଭଳି ପ୍ରାଣାୟାମ କଲେ ଆପଣଙ୍କର ଶ୍ୱାସ ରୋଗ ଉପରେ ଠିକ ଆସର ଆସିବ। ଗୋଟେ ଅତି ସହଜ ଉପାୟ ଆପଣ ବତେଇ ଦେଉଛି, ଆପଣ ତେଲ ନେତି କରନ୍ତୁ। ନେତି ଗୋଟେ କ୍ରିୟା ଅଛି, ସେଥିରେ ଆପଣ ପ୍ରଥମେ ତୈଳ ନେତି କରନ୍ତୁ। ତୈଳ ନେତି ହେଲା, ଗୋଟେ ଛୋଟ ଡ୍ରପରଟେ ନେଇ ଆସିବେ, ଟିକେ ସୋରିଷ ତେଲ ଆପଣ ସେଥିରେ ଡ୍ରପରେ ନେଇକି ନାକର ବାଁ ପଟେ ଡାହାଣ ପଟେ ଟିକେ ଭିତରକୁ ପୁରେଇବେ। ଛାଡ଼ିଦେଲା ପରେ ତାପରେ ତାକୁ ଖ ଖ କରିକି ପାଟି ଆଡ଼େ ବାହାର କରିଦେବେ। ଏଇଟା କିଛି ଦିନ କଲା ପରେ ଆପଣ ଗୋଟେ ରବର ନେତି ଆମର ଅଛି, ଯେଉଁଟାକି କମ୍ପ୍ଲିଟଲି ସେଇଟା ଭଲ ହେଇପାରିବ। ଯଦି କିଏ ଯୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ କହୁଛୁ ସେ ଆପଣ ନେତି କ୍ରିୟାରେ ସହଯୋଗ କରିବେ, କାରଣ ଶ୍ୱାସ ଗୋଟେ ରୋଗ ଯେଉଁଟାକି କେବଳ ପ୍ରାଣାୟାମ ଦ୍ୱାରା ଭଲ ହେବ, ଏଠି କିଛି ଆସନ କରିପାରିବେନି। ଶ୍ୱାସ ରୋଗୀମାନେ ଯଦି ଆସନ କରିବେ ସେମାନେ ଜଲ୍ଦି ଥକା ହେଇଯିବେ, ତାଙ୍କୁ ଜଲ୍ଦି ହାଲିଆ ହେଇଯିବେ ଏବଂ ଶ୍ୱାସ ନେବା ତାଙ୍କୁ କଷ୍ଟ ହେବ। ତେଣୁ ସେଥିପାଇଁ ସେମାନେ ତାଙ୍କର ନୋଜାଲ ସିଷ୍ଟମକୁ ଠିକ୍ ରଖିବା ପାଇଁ ତେଲ ନେତି କରନ୍ତୁ, ନାକରେ ଟିକେ ତେଲ ପକାନ୍ତୁ, ରାତିରେ ଶୋଇଲା ପୂର୍ବରୁ ଟିକେ ଟିକେ ଦୁଇପଟ ନାକରେ ତେଲ ପକାଇବେ, ତାହେଲେ ଦେଖିବେ ଆପଣଙ୍କ ନାକଟା ନୋଜାଲ ସିଷ୍ଟମଟା ଠିକ୍ ରହିବ ଏବଂ ସେଇଟା କ୍ଲିନ୍ ହେଇଯିବ। ଆଉ ଯଦି ତାକୁ ପୁରା କମ୍ପ୍ଲିଟ୍ ଭଲ ହେବା ପାଇଁ ଚାହୁଁଛନ୍ତି, ଆପଣ ଯେକୌଣସି ଯୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିକି ନେତି କ୍ରିୟା କରନ୍ତୁ। ଆପଣ ରବର ନେତି, ଜଲ ନେତି ସବୁ ନେତି କ୍ରିୟା କଲେ ଆପଣ ଜଲ୍ଦି ଭଲ ହେଇଯାଇପାରିବେ, ଏଇଟା ଆମର ଅନୁରୋଧ। ନୋଜାଲ ସିଷ୍ଟମକୁ ଠିକ୍ ରଖିଲେ ଆପଣ ଭଲ ହେଇପାରିବେ। ପ୍ରାଣାୟାମ ଡେଲି କରନ୍ତୁ, ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ, କପାଲ ଭାତି ପ୍ରାଣାୟାମ, ଭସ୍ତିକା ପ୍ରାଣାୟାମ, ଏସବୁ କଲେ କ'ଣ ହେବ, ନାକ ଭିତରେ ଯେତେବେଳେ ମଇଳା ଥିବ, ଯେଉଁ ବାଟଟା ଥିବ, ସେଇଟା ଫ୍ରି ହେଇଯିବ। ଆଉ ଫ୍ରି ହେଲେ ତାଙ୍କୁ ଆଉ କଷ୍ଟ ହେବନି ଏବଂ ତାଙ୍କୁ ଯେଉଁ ସାଇନସ୍ ସିଷ୍ଟମଟା ତାଙ୍କର ଠିକ୍ ରହିବ, ସାଇନସ୍ ସିଷ୍ଟମ ଠିକ୍ ହେଇଗଲେ ସେ ଶ୍ୱାସ ରୋଗରୁ ଭଲ ହେଇପାରିବେ।
1: ଶ୍ରୋତାବନ୍ଧୁ, ଏଇଠି ଆମେ କହି ରଖୁଛୁ, ଯେଉଁମାନେ ଯୋଗାଭ୍ୟାସ କରିବା ପାଇଁ ଚାହୁଁଛନ୍ତି ବା ଆସନ ପ୍ରାଣାୟାମ କରିବା ପାଇଁ ଚାହୁଁଛନ୍ତି, ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରିବେ। ଆପଣ ଯଦି ଯୋଗ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ଭାବରେ ତତ୍ତ୍ୱାବଧାନରେ କରିବେ ତେବେ କୌଣସି ଅସୁବିଧା ହେବ ନାହିଁ। ଧନ୍ୟବାଦ। ତେବେ ଆଉ ଜଣେ ଆମ ସହ ଯୋଡ଼ି ହେଇଛନ୍ତି ଶ୍ରୋତା ବନ୍ଧୁ, ଫୋନ୍ ମାଧ୍ୟମରେ କୁହନ୍ତୁ, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
3: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର,
3: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତିକା ବଜାର ଜଗତସିଂହପୁର।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି?
3: ବହୁତ କିଛି କ୍ୱେଶ୍ଚିନ୍ ତ ମୋ ମନକୁ ଆସୁଛି, କିନ୍ତୁ ମୁଁ ତିନୋଟି କ୍ୱେଶ୍ଚିନ୍ ପଚାରୁଛି ସାର୍ଙ୍କୁ ମ୍ୟାଡାମଙ୍କୁ।
1: ଆଜ୍ଞା,
3: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡ଼େ ନିଶା ସେବନ କରୁଥିବେ, ଡ୍ରିଙ୍କିଂ କରୁଥିବେ, ସିଗାରେଟ୍ ଖାଉଥିବେ, ତା ସହିତ ଫାଷ୍ଟଫୁଡ୍ ଖାଉଥିବେ, ଚିକେନ ମଟନ ବିରିୟାନୀ ଖାଉଥିବେ, ସେଟା ଯୋଗ କରୁଥିବେ, ଏଇଟା ଫଳପ୍ରଦ ହବ କି ନାହିଁ? ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଜିମ୍ ଯାଉଛନ୍ତି, ଜିମ୍ରେ ଏକ୍ସରସାଇଜ୍ କରୁଛନ୍ତି, ସେମାନଙ୍କ ପାଇଁ ଯୋଗ ଦରକାର କି ନାହିଁ? ଯେଉଁମାନେ ଫିଜିକାଲ ଫିଟନେସ୍ ଠିକ୍ ଅଛି, ଯେଉଁମାନେ ସାଇକ୍ଲିଂ କରୁଛନ୍ତି, ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର କି ନାହିଁ? ଥାର୍ଡ କ୍ୱେଶ୍ଚିନ୍, ଯେଉଁମାନଙ୍କ ଚର୍ବି ହେଇଯାଇଛି, ମେଦବହୁଳ ହେଇଯାଇଛି, ବେଙ୍ଗ ଫୁଲା ଭଳିଆ ଫୁଲି ଯାଇଛନ୍ତି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ଯୋଗ କଲେ ସେମାନଙ୍କ ପାଇଁ ଫଳପ୍ରଦ ହବ କି ନାହିଁ? ଆଉ ପିଲା ବୁଢା ଏମାନଙ୍କ ପାଇଁ କି ଏ ବିଷୟରେ ଟିକେ ସାର ମ୍ୟାଡାମ କିଛି କୁହନ୍ତୁ। ଆଉ
1: ଆହାର ସମ୍ପର୍କରେ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ତ ଆମେ ଟିକିଏ ପୂର୍ବରୁ କହିସାରିଲୁଣୁ, ତେବେ ଜିମ୍ ସମ୍ପର୍କରେ ଯାହା କହିଛନ୍ତି ବା ମେଦବହୁଳତା, ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କର ରହିଛି ମେଦବହୁଳତା ସମ୍ପର୍କରେ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
2: ଆପଣ ଯାହା ହଉ ବହୁତ ତିନୋଟି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି, ଯାହାକି ଯେଉଁମାନେ ଯୋଗ କରିବେ ତା ପାଇଁ ନିହାତି ଆବଶ୍ୟକତା ଅଛି। ଯେଉଁମାନେ ନିଶା ସେବନ କରୁଛନ୍ତି ବା ଡ୍ରିଙ୍କିଂ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଆଗ ଯୋଗରେ ଜଡ଼ିତ କରିଦିଅନ୍ତୁ। ସେମାନେ ଯୋଗରେ ଜଏନ୍ କଲା ପରେ ତାହେଲେ ବାୟୋଲୋଜିକାଲି ଚେଞ୍ଜ ହେବ, ଅଟୋମେଟିକାଲି ସେ ତାଙ୍କ ଚେଞ୍ଜ ହେଇଯିବ। କାରଣ ଆମେ ଦେଖୁଛୁ ଯେଉଁମାନେ ନିଶା ସେବନ କରୁଛନ୍ତି ବା ନନ୍ଭେଜ୍ ନ ଖାଇଲେ କେବେ ବି ରହିପାରୁନାହାନ୍ତି, ପ୍ରତ୍ୟେକ ଦିନ ନନ୍ଭେଜ୍ ପ୍ରାୟ ନିଶ୍ଚୟ ତାଙ୍କ ଫୁଡ଼୍ ରହୁଛି, ସେମାନେ ଆମ ସହିତ ଯୋଗାଭ୍ୟାସ କଲା ପରେ ତାଙ୍କର କଣ୍ଟ୍ରୋଲ ହେଇଯାଉଛି ଅଟୋମେଟିକ। ସେମାନେ ନାଇଁ ମୁଁ ଯୋଗ କରିବିନି, ମୋତେ ଆଉ ଭଲ ଲାଗୁନି, ମୁଁ ଆଉ ନିଶା ସେବନ କରିବିନି, ବିଡ଼ି ସିଗାରେଟ୍ ଖାଇବିନି, ମାଛ ମାଂସ ମଦ ମାଂସ ଖାଇବିନି, ଏସବୁ ସେ ଅଟୋମେଟିକ ତାଙ୍କ ମନରେ ଗୋଟେ ଧାରଣା ଆସୁଛି, ସେମାନେ ଛାଡ଼ି ଦେଉଛନ୍ତି, ବହୁତ ଜାଗାକୁ ଆମେ ଲୋକଙ୍କୁ ଦେଖିଲୁଣି। ଦ୍ୱିତୀୟ କଥା ହେଲା ଯେ ଆପଣ ଯେଉଁ ମେଦବହୁଳତା କଥା କହିଲେ, ଯେଉଁମାନଙ୍କର ମୋଟା ହେଇଯାଉଛନ୍ତି ସେମାନେ, ସେମାନଙ୍କୁ କେତୋଟି ଆଡ଼ଭାଇସ୍, ସେମାନେ ପ୍ରଥମ ଆଡ଼ଭାଇସ୍ ହେଲା ସେମାନେ ସୂର୍ଯ୍ୟାସ୍ତର ଯେତେ ଜଲ୍ଦି ଖାଇବେ ସେତେ ଭଲ। ମ୍ୟାଡ଼ାମ ତ କହୁଥିଲେ ମଞ୍ଜୁଆଣ ଟିକେ ଆଗରୁ ଏକ ଘଣ୍ଟା ଭିତରେ ବା ମ୍ୟାକ୍ସିମମ୍ ଦୁଇ ଘଣ୍ଟା ଭିତରେ ଯଦି ସେ ଖାଇବେ, ଆଠଟା ଭିତରେ ଖାଇବେ, ତାହେଲେ ଦେଖିବେ ତାଙ୍କର ଗୋଟେ ବାୟୋଲୋଜିକାଲି ବଡ଼ିରେ ଚେଞ୍ଜ ଆସିବ, ତାଙ୍କ ଚର୍ବି ଗୁଡ଼ା କମିବ। ଆଉ ଗୋଟେ ଜିନିଷ ହେଲା ଯେ ସେମାନେ ଖାଇବା ଆଗରୁ ସାଲାଡ଼ ଖାଆନ୍ତୁ, ତାଙ୍କର ପ୍ରିନ୍ସିପାଲ୍ ଫୁଡ଼୍ ଯେତେବେଳେ ଖାଉଛନ୍ତି ଡିନର୍ ବା

0: ଲଞ୍ଚ କଲା ଆଗରୁ ପ୍ରଥମେ ସାଲାଡ଼ ଖାଆନ୍ତୁ, ଖଣ୍ଡେ କାକୁଡ଼ି, ଖଣ୍ଡେ ଗାଜର, ଟିକେ ଟମାଟୋ, ତାକୁ ଟିକେ ପିସ୍ ପିସ୍ କାଟିଦେବେ ଆଗ, ସେଇଟା ଖାଇବେ, ତାପରେ ଏଇଟା ଖାଇବେ। ଖାଇଲା ବେଳେ ପାଣି ପିଅନ୍ତୁନି, ଖାଇଲା ବେଳେ ପାଣି ପିଇଲେ ମୋଟା ହେଇଯିବାର ଚାନ୍ସ ଅଛି। ଖାଇଲା ବେଳେ ଟିଭି ଦେଖିଲେ ମଧ୍ୟ ଆପଣ ଚାନ୍ସ ଅଛି, ବା ମୋବାଇଲ ଦେଖିଲେ ଚାନ୍ସ। ଆଜିକାଲି ତ ମାଆମାନେ ପିଲାଙ୍କୁ ମୋବାଇଲ ଧରି ଦେଉଛନ୍ତି, ତୁ ଖାଉନୁ ମୋବାଇଲ ଦେଖିକି ଖା। ତାପରେ କ'ଣ ହେଉଛି ନା, ସେମାନଙ୍କର ଅଟୋମେଟିକାଲି ଯେଉଁ ଖାଦ୍ୟଟା ସେଇଟା ଠିକ୍ ଭାବରେ ବଡି ଭିତରେ ଡାଇଲିସିସ୍ ନ ହେଇକିରି, ଡାଇଜେସନ୍ ନ ହେଇକିରି ସବୁ ଜଏଣ୍ଟ ଗୁଡ଼ାକ ଜାଗାରେ, ସବୁ ନର୍ଭ ଗୁଡ଼ାକରେ, ସବୁ ମସଲରେ ସେଟା ଜମା ହେଇ ରହିଯାଉଛି କ୍ୟାଲୋରି ଗୁଡ଼ା। ତାପରେ ସେମାନେ ମୋଟା ହେଇଯାଉ, ଚର୍ବି ହେଇଯାଉଛି ଆପଣଙ୍କର ଯେଉଁ କଥା କହିଲେ। ତେଣୁ ଖାଇଲା ବେଳେ ଟିକେ କଣ୍ଟ୍ରୋଲ କରିବେ, ଖାଇଲା ବେଳେ ପାଣି ପିଇବେନି, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବେନି, ଏବଂ ଆପଣଙ୍କର ଯେଉଁ କଥା କହିଲି ଖାଇଲା ଆଗ ଗୋଟେ ସାଲାଡ଼ ଖାଇବେ। ଦ୍ୱିତୀୟ କଥା ହେଲା, ସେମାନେ ଗୋଟେ ସୂର୍ଯ୍ୟମୁଦ୍ରା କରନ୍ତୁ, ଜଣେ ବେଶୀ ଚର୍ବି ହେଇଯାଇଛି, ସୂର୍ଯ୍ୟମୁଦ୍ରା କରନ୍ତୁ। ସୂର୍ଯ୍ୟମୁଦ୍ରା ହେଲା, ଆପଣ ଯେଉଁ ରିଙ୍ଗ ଫିଙ୍ଗରଟା ଅଛି ନା, ଅନାମିକା ଆଙ୍ଗୁଠିକୁ ମୋଡ଼ି ଦେବେ, ଟିକେ ମୋଡ଼ିକି ରଖିବେ, ଏବଂ ତା ଉପରେ ଚାପ ଦେବେ ବୃଦ୍ଧା ଆଙ୍ଗୁଳିରେ, ସେଟା ସୂର୍ଯ୍ୟମୁଦ୍ରା। ଡେଲି 5 ମିନିଟ୍ ସୂର୍ଯ୍ୟମୁଦ୍ରା କରନ୍ତୁ। ଯେମିତି ସୂର୍ଯ୍ୟ ଆପଣ ପାଣିଟାକୁ ଟାଣିକି ନେଇଯାଆନ୍ତି, ଶୁଖେଇ ଦିଅନ୍ତି, ସେମିତି ଚର୍ବିଟାକୁ ଶୁଖେଇ ଦେବା ପାଇଁ ବା ମୋଟାପା କମାଇବା ପାଇଁ ବହୁତ ସୁନ୍ଦର ସିଷ୍ଟମ ହେଲା ସୂର୍ଯ୍ୟମୁଦ୍ରା। କେବଳ ରିଙ୍ଗ ଫିଙ୍ଗରଟା ମୋଡ଼ିକି ରଖିବେ, ତାକୁ ବୁଢ଼ା ଆଙ୍ଗୁଳି ଚାପିବେ, ଆର ତିନି ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତ ରଖିବେ, ଖାଲି ପେଟରେ ଡେଲି 5 ମିନିଟ୍ ସକାଳ, ଡେଲି 5 ମିନିଟ୍ ସନ୍ଧ୍ୟାରେ କରନ୍ତୁ, ଆପଣ ଦେଖିବେ ଅଟୋମେଟିକ୍ ତାଙ୍କର ମଦବଳତା କମିବ, ଚର୍ବି କମିବ, ଏବଂ ସେ ଜଣେ ଆମ ଆଦମୀ ଭଳିଆ, ଆମ ଭଳିଆ ସାଧାରଣ ଲୋକ ହେଇକି ରହିପାରିବେ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
2: ଆଜ୍ଞା ନମସ୍କାର, ପରେଶ କୁମାର କେଉଁଝରର ମଦନପୁରରୁ କହୁଛି। ଆଜ୍ଞା
1: ନମସ୍କାର, ପ୍ରଶ୍ନ କଣ ରହିଛି ଆପଣଙ୍କର?
2: ଆଜ୍ଞା ମୋର ଆକ୍ଚୁଆଲି ପ୍ରୋଷ୍ଟେଟ, ମୋର ବୟସ 68 ବର୍ଷ, ମୋର ପ୍ରୋଷ୍ଟେଟରେ ସମସ୍ୟା ଅଛି, ତା ସହିତ ମୋର ଅର୍ସ ବି ଅଛି ଆଜ୍ଞା, ଇଣ୍ଟରନାଲ ପାଇଲ୍ସ ଅଛି, ଟିକେ ଅଳ୍ପ ସାମାନ୍ୟ ଅଛି ଆଜ୍ଞା। ଆଉ ସାମାନ୍ୟ ବିପି ପାଇଁ ମୁଁ 10 mg ର ଗୋଟେ ବିପି ଟାବ୍ଲେଟ୍ ଖାଉଛି, ବ୍ଲଡ୍ ପ୍ରେସର ଟାବ୍ଲେଟ, ଡାଇବେଟିସ୍ ନାହିଁ। ତ ମୁଁ ସୂର୍ଯ୍ୟ ନମସ୍କାର କରିପାରିବି କି ନାହିଁ? ଆଉ ସବୁଦିନ ସକାଳେ ଆଜ୍ଞା, ତାପରେ ଆଜ୍ଞା ଅନ୍ୟାନ୍ୟ ଏକ୍ସରସାଇଜ୍ ମୁଁ କରୁଛି, ଭୁଜଙ୍ଗାସନ କରୁଛି, ଇତ୍ୟାଦି ଯିବାର ତଳି ପେଟ ସମସ୍ୟା ତ ଅଛି, ସମସ୍ୟା ଅଛି, କରିପାରିବି କି ନାହିଁ ଆଜ୍ଞା? ମୁଁ ଏଇ କଥା ମୋର ପ୍ରଶ୍ନ ଥିଲା ଆଜ୍ଞା। ଆଉ ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ, ନାହିଁ ମୁଣ୍ଡାରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
0: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି, ହାର୍ନିଆ ଯାହାର ଥିବ ସେ ଭୁଜଙ୍ଗାସନ, ପେଟ ଉପରେ ଶୋଇକି କିଛି ବି ଆସନ କରିବେନି, ବିଲକୁଲ ଆସନ କରନ୍ତୁନି। ଆପଣ ଯେ ଭୁଜଙ୍ଗାସନ କରିବା ଫଳରେ ହାର୍ନିଆ ବଢ଼ିଯିବାର ବି ଚାନ୍ସ ଅଛି। ତ ହାର୍ନିଆ ରୋଗୀମାନଙ୍କୁ ଆମେ ବାରବାର ମନା କରୁଛୁ, ସେମାନେ କୌଣସି ପେଟ ଉପରେ ଆସନ କରିବେ ନାହିଁ, କିନ୍ତୁ ପିଠି ଉପରେ ଆସନ କରନ୍ତୁ। ଆପଣ ପିଠି ଉପରେ ନୌକାସନ କରନ୍ତୁ, ଡଙ୍ଗାଟା ଯେମିତି ଥାଏ ନା, ସେ ନୌକାସନ କରନ୍ତୁ, ମାନେ ଆପଣ ଶ୍ୱାସ ଭରିକି ଗୋଡ଼ ଉପରକୁ ଉଠେଇବେ, ହାତ ବି ଉଠେଇବେ, ଆଉ ପିଠିଟା ବି ଉଠେଇବେ, ପିଠି ମୁଣ୍ଡ ଉଠେଇବେ, ସାରା ଭାରଟା ହିପ୍ସ ଉପରେ ରହିବ, ଆପଣ ନିତମ୍ବ ଉପରେ ସାରା ଭାରଟା ରଖିବେ, ନୌକା ଭଳିଆ ଶ୍ୱାସ ଭରିକି ଉପରକୁ ଉଠିବେ, ଟିକେ ରହିବେ, ଶ୍ୱାସକୁ ନର୍ମାଲ କରିକି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ିକି ଫେରି ଆସିବେ। ଏଇଟା ଆପଣ କରନ୍ତୁ, ଦେଖ ହାର୍ନିଆ ପାଇଁ ବହୁତ ଲାଭକାରୀ ହେବ ହେଲା। ଆଉ ଦ୍ୱିତୀୟ କଥା ହେଲା, ଆପଣ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣ ଥିଲା,
2: ସୂର୍ଯ୍ୟ ନମସ୍କାର
0: ଆପଣ କରନ୍ତୁ, କିଛି ଅସୁବିଧା ନାହିଁ, ସୂର୍ଯ୍ୟ ନମସ୍କାରରେ କୌଣସି ପ୍ରୋବ୍ଲେମ ନାହିଁ କରିବାରେ, ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ। ହଁ, ହାର୍ନିଆ ପାଇଁ କିନ୍ତୁ ପେଟ ଉପରେ ଆଜିଠୁ କେବେ ଆସନ କରିବେ ନାହିଁ, ମନେ ରଖନ୍ତୁ, ପେଟ ଉପରେ ଆସନ କରିବେନି, ପିଠି ଉପରେ ଆସନ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କିଛି ଅସୁବିଧା ନାହିଁ।
1: ତେବେ ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ। ଏଇଠି ବୋଧେ ଆମର ଶେଷ କଲ୍ ଆମର କାର୍ଯ୍ୟକ୍ରମରେ, ତେଣୁ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ।
3: ନମସ୍କାର।
1: ନମସ୍କାର ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ ପ୍ରଥମେ।
3: ମୁଁ ଦେବଜାନୀ କୁମାର, ସୋମପୁର ବେଣାର ବୋରିଗ୍ନା ଜଗତସିଂହପୁର।
1: ଆଜ୍ଞା ଆଜ୍ଞା, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ।
3: ଆଜ୍ଞା,
1: ଆପଣଙ୍କର କଣ ପ୍ରଶ୍ନ ରହିଛି? ଧନ୍ୟବାଦ। ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
4: ନମସ୍କାର, ଫିଟ୍ସ ରୋଗ ଯାହାକୁ ହଉଛି, କେତେ ବୟସର ସିଏ ଅଛନ୍ତି କହିପାରିବେ କି? କେତେ ବୟସ ତାଙ୍କୁ? କାରଣ
3: 38 ବର୍ଷ।
4: ଆଚ୍ଛା, ଏତେ ବୟସରେ ତ ଫିଟ୍ ସାଧାରଣ ହୁଏ ନାହିଁ, ଛୋଟ ପିଲାମାନଙ୍କୁ ହୁଏ ଏବଂ ବୟସ କ୍ରମେ ତାହା ଭଲ ହେଇଯାଏ। ତ ଯଦି ଫିଟ୍ସ ହେଉଛି, ତାର ନ୍ୟୁରୋଜନିତ କିଛି ପ୍ରୋବ୍ଲେମ ଥିବ, ଆପଣ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।
3: ମ୍ୟାଡ଼ାମ କହିବି, ଛୋଟବେଳେ ହେଇଥିଲା,
4: ହଁ
3: ହେଇଥିଲା, 15-20 ବର୍ଷ ଭିତରେ ହେଇଥିଲା, କିନ୍ତୁ ମେଡିସିନ ଡେଲି ବ୍ୟବହାର ହେଉଥିଲା ଆଉ ହଉନଥିଲା।

0: ଏବେ ହଠାତ୍ ଟିକେ ବାହାରିଲା ଅଳ୍ପ ଅଂଶରେ।
1: ଦେଖନ୍ତୁ ଆମେ ତାକୁ ନ ଦେଖିକି ଆଉ ଏତେ ବର୍ଷରେ ଆମେ କହିପାରିବୁନି, କାରଣ ଆପଣ ଦୂରରେ ଅଛନ୍ତି, ଆପଣଙ୍କର କଣ ପ୍ରୋବ୍ଲେମ ଆପଣ ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କଲେ ନିଶ୍ଚିତ ଭାବରେ ଭଲ ହେବ, ଆପଣ ଡକ୍ଟର ପରାମର୍ଶ କରନ୍ତୁ।
2: ଧନ୍ୟବାଦ ମ୍ୟାଡ଼ାମ ଆପଣଙ୍କୁ, ଆମକୁ ସମୟ ଇସାରା ଦେଲାଣି, ସମୟ ସରି ସରି ଆସୁଛି। ଆମର ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାଉ ଏଇ ଜୁନ୍ ମାସର 21 ତାରିଖରେ। ଏ ବର୍ଷର ପ୍ରତ୍ୟେକ ବର୍ଷ ବିଷୟ ମଧ୍ୟ ରହିଥାଏ, ଏଥିରେ ଯେଉଁ ଏ ବର୍ଷର ଚଳିତ ବର୍ଷର ଯେଉଁ ବିଷୟ ରହିଛି ଆମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଯେଉଁ ବିଷୟ ସମ୍ପର୍କରେ ଆମେ ଏତେ ସମୟ ଧରି ଆଲୋଚନା କରି ଆସିଛେ। ବହୁତ ଗୁଡ଼ିଏ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଥିଲେ ଏତେ ସମୟ ଧରି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ, କେତେ ସୁନ୍ଦର ପ୍ରଶ୍ନ ପଚାରିଲେ। ଏବଂ ଯେଉଁ ବିଶେଷଜ୍ଞ ଆମ ସହ ଷ୍ଟୁଡ଼ିଓରେ ଉପସ୍ଥିତ ରହିଥିଲେ ମହାଶୟ ସୁରେଶ କୁମାର ମହାପାତ୍ର ଏବଂ ମଞ୍ଜୁ ମିଶ୍ର ମ୍ୟାଡ଼ାମ, ଯୋଗ ପ୍ରଶିକ୍ଷକ ଭାବରେ ସେମାନେ କାର୍ଯ୍ୟରତ, ବିଭିନ୍ନ କଥା ଆଲୋଚନା କଲେ, ଉପାଦେୟ ତଥ୍ୟ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏବଂ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛୁ। ତେବେ କାର୍ଯ୍ୟକ୍ରମ ଶେଷ କରିବାର ସମୟ ଆସିଯାଇଛି, ପ୍ରଥମେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଜଣାଉଛୁ, ବହୁତ ବହୁତ ଧନ୍ୟବାଦ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆମେ ଆମର ଉଦ୍ଘୋଷକ ମହାଶୟଙ୍କ ପାଖକୁ, ମାନେ ପ୍ଲେବ୍ୟାକ୍ ଷ୍ଟୁଡିଓକୁ ନେଇ ଯାଉଛୁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
3: ଶେଷ ହେଲା ଲାଇଫ୍ ଓନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଆଜିର ବିଷୟ ଥିଲା ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ, ବୈଷୟିକ ସହାୟତା ସୁଭାଶିଷ ଖାଡ଼ଙ୍ଗା ଏବଂ କନକଲତା ସିଂ।
4: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ହିରୋ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ପାମେଲା ଜୈନ।

0: টোল ফ্রি নম্বর 14454 এবং ওয়েবসাইট www.telecastlaw.in রে নিঃশুল্ক ন্যায়িক সহায়তা প্রাপ্ত করিপারিবে।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ପ୍ରେମ୍ ବର୍ଷ ପ୍ରିୟା ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଦୀପ୍ତି ଏବଂ ସୋହିନୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୀଗୀତର ସୁରଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଗୀତଟିକୁ ମର୍ଡର ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ଆମିର ଜମାଲ।

0: ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଯିଏ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଏ ସିଏ ସୁସ୍ଥ ରହିବା ସହିତ ସମାଜ ପାଇଁ ମଧ୍ୟ କିଛି ସକାରାତ୍ମକ କାମ କରିପାରେ। କାମ ମଧ୍ୟରେ ନିଜ ପାଇଁ ସମୟ କାଢ଼ିବା କଷ୍ଟ ତ ନିଶ୍ଚୟ, କିନ୍ତୁ ଏସବୁରେ ବିଳମ୍ବ ଆଦୌ ଉଚିତ ନୁହେଁ। ଏମିତି କିଛି ପରଜୀବୀ ଅଛନ୍ତି ଆମ ପରିବେଶରେ ଯେଉଁମାନଙ୍କ ଯୋଗୁଁ ଆମେମାନେ କିଛି ବିଶେଷ ରୋଗରେ ରୋଗାକ୍ରାନ୍ତ ହୋଇଯାଏ। ବର୍ତ୍ତମାନ ଧୀରେ ଧୀରେ ଆଉ କିଛି ଦିନ ପରେ ଗରମ ଯିବ, ବର୍ଷା ଆସିବ। ଏ ସମୟରେ ମ୍ୟାଲେରିଆ ରୋଗ ସମାଜରେ ବିପଦ ଆଣେ। ତା ପୂର୍ବରୁ କିଛିଟା ସତର୍କତା ଏ ରୋଗରୁ ଆମକୁ ଦୂରରେ ରଖିବ। ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା ପରବର୍ତ୍ତୀ ଗୀତଟିକୁ।

ଅକ୍ଷରମ୍ ଚଳଚ୍ଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ମମତା ଶର୍ମା ଏବଂ ଐଶ୍ୱର୍ଯ୍ୟ ନିଗମ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ

0: ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ତେବେ ଶ୍ରୋତା ବନ୍ଧୁ, ଏହି ଜୁନ୍ ମାସଟିକୁ ଆଣ୍ଟି ମ୍ୟାଲେରିଆ ମନ୍ଥ ଭାବରେ ଘୋଷଣା କରାଯାଇଛି। ଅର୍ଥାତ୍ ମ୍ୟାଲେରିଆଠୁ କିପରି ନିଜକୁ ଦୂରରେ ରଖିବେ ଏ ବାବଦରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସଂକ୍ରାମକ ରୋଗମାନଙ୍କ ମଧ୍ୟରୁ ଏହା ଗୋଟିଏ ଭୟଙ୍କର ଜନସ୍ୱାସ୍ଥ୍ୟ ସମସ୍ୟାରେ। ତେଣୁ ଜ୍ୱର ହେବା, କମ୍ପ ହେବା, ଶରୀର ବିନ୍ଧା ହେବା, ବାନ୍ତି ଲାଗିବା, ଏସବୁ ଏହାର ପ୍ରାଥମିକ ଲକ୍ଷଣ। ମ୍ୟାଲେରିଆର ଚିକିତ୍ସା ଠିକ୍ ସମୟରେ ହେବା ଜରୁରୀ, ଯାହାଫଳରେ ଆମ ଜୀବନ ପ୍ରତି ବିପଦ ନ ଆସିବ। ତେବେ ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା କି ଆଣ୍ଡ କା ଚଳଚ୍ଚିତ୍ର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ମିଟ୍ ପ୍ରୋସ୍ ଏବଂ ଅଦିତି ସିଂ ଶର୍ମା।

ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ

0: ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ବର୍ତ୍ତମାନ ଶୁଣନ୍ତୁ ହମାରି ଅଧୁରି କାହାଣୀ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଅରିଜିତ ସିଂ।

ତେବେ ଶ୍ରୋତା ବନ୍ଧୁ, ଆସନ୍ତାକାଲି ଓଡ଼ିଶାର ପୁରପଲ୍ଲୀରେ ରଜ ପର୍ବ ପାଳନ କରାଯିବ ଏବଂ ଏହାପରେ ଅନେକ ପର୍ବ ଆଗକୁ ମଧ୍ୟ ଆସୁଛି। ଏଥିସହିତ ଜନଗହଳି ହେବା ଗୋଟିଏ ସ୍ୱାଭାବିକ କଥା। ଏମିତି ତ ଶ୍ରୀକ୍ଷେତ୍ର ତୀର୍ଥକ୍ଷେତ୍ର ହୋଇଥିବା ଯୋଗୁଁ ଜନଗହଳି ଗୋଟିଏ ସାଧାରଣ କଥା, କିନ୍ତୁ ଏହି ପର୍ବପର୍ବାଣି ପାଳନ କରିବା ସମୟରେ ଆପଣମାନେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟାରତ ରୁହନ୍ତୁ। ବର୍ତ୍ତମାନ ପ୍ରଚାର କରୁଛୁ ତେରି ନାମ ଚଳଚ୍ଚିତ୍ର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, କମାଲ ଖାନ, କେ ଶାନ ଏବଂ ଅଲକା ୟାଗ୍ନିକ। ରଚନା କରିଛନ୍ତି ଗୀତଟିକୁ।

ପର୍ବପର୍ବାଣୀ ଆମ ଜୀବନରେ ରଙ୍ଗ ଭରିଦିଏ, ଖୁସି ଭରିଦିଏ, କିଛି ସମୟ ପରିବାର ସହିତ ଏକାଠି ରହିବାର ଗୋଟିଏ ସୁଯୋଗ ଦିଏ। ଏଇ ତ ପରମ୍ପରା ଆଉ ପର୍ବ ପାଳିବାର ବିଶେଷତା, ଯାହାକୁ ପାରିବାରିକ ଏକତା ତ ଶିଖାଏ, ତା ସହିତ ଆମକୁ ଆମ ମାନସିକ ସ୍ତରରେ ମଧ୍ୟ ଏହା ମଜବୁତ କରିଦିଏ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଅଜହର ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଅରମାନ ମଲ୍ଲିକ।

0: টোল ফ্রি নম্বর 14454 এবং ওয়েবসাইট www.telecastlaw.in রে নিঃশুল্ক ন্যায়িক সহায়তা প্রাপ্ত করিপারিবে।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ରେ। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2 ଦିନିଆ ଗସ୍ତରେ ଯିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ ଏଲିବିନିୟନ ଆମେରିକା ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର NDA ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100 ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4 ପ୍ରକଳ୍ପର ଉଦ୍ଘାଟନ ଓ 2 ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରୟାସ କାର୍ଯ୍ୟକ୍ରମର ଏକ ନିଆରା ଏବଂ ନୂତନ ଅଧ୍ୟାୟକୁ।
1: ଉପସ୍ଥାପନାରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ, ମୁଁ ଭକ୍ତି
0: ଆଉ ମୁଁ ଭାଗ୍ୟଶ୍ରୀ। ଭକ୍ତି, କିଣାକିଣି ସରିଲା ନା ନାଇଁ?
1: କିଣାକିଣି କୋଉଥିପାଇଁ?
0: ମାନେ ସଜବାଜ ପାଇଁ ତମେ ଜିନିଷପତ୍ର କିଛି କିଣାକିଣି ଯାଏ କରିବାକୁ ନା?
1: ଓହୋ, ତମେ ରଜ କଥା କହୁଛ କି? ହଁ ହଁ, ସବୁ ସରିଲାଣି।
0: ଜାଣିଲ, ତମେ ବୋଧେ ଗୋଟେ ଅଲଗା ଦୁନିଆରେ ଅଛ, ସେଥିପାଇଁ ତମର ମନେ ପଡ଼ୁନି ସାଙ୍ଗେ ସାଙ୍ଗେ।
1: କୁହନି କୁହନି, ମଣିଷ ଯୋଉ ଭଳିଆ ବ୍ୟସ୍ତ ରହୁଛି ସବୁ କଥା ମନେ ରହିବ ବୋଲି ଆଉ କିଛି ମାନେ ନାହିଁ।
0: ଆଚ୍ଛା, ସେ କଥା ଛାଡ଼ ଯେ, କଣ କଣ କିଣିଛ ଆଗ କହିଲ ମତେ?
1: ଡ୍ରେସ୍ କିଣିଛି, ଚୁଡି କିଣିଛି, ତା ସହିତ ମ୍ୟାଚିଂ ଇୟରିଙ୍ଗସ୍ କିଣିଛି, ମେହେନ୍ଦି, ଅଳତା, ଆଉ କିଛି କସମେଟିକ୍ ଜିନିଷ କିଣିଛି।
0: ତମର ତ ରଜ, ଏତେ ସାରା ଜିନିଷ କିଣିଛ
1: କାଇଁ? ଖାଲି କଣ ମୋର ରଜ, ତମର ହବନି କି? ତମେ ତ ଏମିତି କହୁଛ ଯେମିତି ତମେ ବି କିଛି କିଣାକିଣି କରିନ।
0: ନାଇଁ ନାଇଁ, ମତେ ଆଉ କହୁଛ, ମୁଁ ତ ତିନି ଦିନ ପୂର୍ବରୁ କିଣିକି ସବୁ ରଖିଛି।
1: ଶୁଣୁଛନ୍ତି ଟି ଶ୍ରୋତା ବନ୍ଧୁ, ଚାଲୁଣି କହୁଛି ଛୁଞ୍ଚି, ତୋ ପଛରେ କଣା?
0: ହଉ ଛାଡ଼ ଛାଡ଼, ମୋର ଏତେ ତାରିଫ କରନି। ଆମେ ଆମ କାର୍ଯ୍ୟକ୍ରମ ପାଇଁ ଆସିଛି, ଶ୍ରୋତା ବନ୍ଧୁଙ୍କ ସହ କଥା ହେବା ପାଇଁ ଆସିଛି, ତ ତାଙ୍କ ସହ କଥା ହେବା, ମୋର ତାରିଫ ତମେ ସେତିକି ରଖ।
1: ଯିଏ ବୁଝିବା ଲୋକ ସେ ବୁଝିଗଲେଣି, ଏଇଟା ତାରିଫ ଥିଲା କି ଆଉ କଣ?
0: ହଉ ଛାଡ଼, କାର୍ଯ୍ୟକ୍ରମକୁ ଆସିଲ। ଆମେ ଆଜି କାର୍ଯ୍ୟକ୍ରମରେ ଏକାଠି ହେଇଛେ ରଜକୁ ସେଲିବ୍ରେଟ କରିବା ପାଇଁ, ରଜ ବିଷୟରେ କଥା ହେବା ପାଇଁ, ତ ତା ବିଷୟରେ ତ କଥା ହେବା ନା?
1: ହଁ ନିଶ୍ଚିତ ରୂପେ, ତ କଣ କଥା ହେବାର ଅଛି କୁହ ତ।
0: ଶୁଣ, ପ୍ରଥମେ ତ ହେଉଛି ଓଡ଼ିଆ ଘରର ସବୁଠୁ ଆନନ୍ଦମୟ ଏବଂ ନାରୀ କୈନ୍ଦ୍ରିକ ପର୍ବ ମଧ୍ୟରୁ ଗୋଟିଏ ପର୍ବ ହେଉଛି ରଜ। ରଜ ଆସିଲା ମାନେ ଗାଁ ଦାଣ୍ଡରେ ଦୋଳି, ଘରେ ଘରେ ପୋଡ଼ପିଠାର ମହକ, ନୂଆ ପୋଷାକ ଓ ଝିଅମାନଙ୍କ ମୁହଁରେ ଅପାର ଖୁସି ଦେଖିବାକୁ ମିଳେ।
1: ସେଇଟା ତ ଠିକ କଥା, କିନ୍ତୁ ଶ୍ରୋତା ବନ୍ଧୁ, ରଜ କେବଳ ଗୋଟେ ପର୍ବ ନୁହେଁ, ଏହା ହେଉଛି ମହିଳାମାନଙ୍କର ଋତୁସ୍ରାବର ଉତ୍ସବ, ପ୍ରକୃତି ପ୍ରତି ସମ୍ମାନ ଏବଂ ଓଡ଼ିଆ ସଂସ୍କୃତିର ଏକ ଅମୂଲ୍ୟ ପରମ୍ପରା। ତେବେ ଶ୍ରୋତା ବନ୍ଧୁ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମେ କଥା ହେବା ରଜର ଇତିହାସ, ନାରୀମାନଙ୍କର ଭୂମିକା, କିଛି ମିଠା ମିଠା କବିତା, ତା ସହ ଲୋକକଥା ଏବଂ ଅନେକ ରୋଚକ ତଥ୍ୟ ମଧ୍ୟ। ଆଚ୍ଛା ଭାଗ୍ୟଶ୍ରୀ, ତମେ ତ ବହୁତ ବଢିଆ ବଢିଆ କବିତା ଲେଖ, ଆମ ରଜ ପାଇଁ କିଛି ଲେଖିଛ ନା ନାଇଁ?
0: ରଜ ପାଇଁ ତ ଲେଖିନି, କିନ୍ତୁ ହଁ ହଁ, ମୋର ଗୋଟେ ଭଲ କବିତାଟେ ମନେ ପଡ଼ିଲା।
1: ଆଉ ତାହେଲେ ଆମ ଶ୍ରୋତା ବନ୍ଧୁଙ୍କୁ ଶୁଣା, ଡେରି କଣ ପାଇଁ?
0: ନିହାତି ରୂପେ। ରଜ ଆସିଛି ରଙ୍ଗ ନେଇ, ଦୋଳି ଝୁଲି ଗାଁ ଦାଣ୍ଡରେ, ପୋଡ଼ପିଠାର ମହକ ଭାସି ହସ ଖେଳେ ପ୍ରତି ଘରେ, ନୂଆ ଶାଢ଼ୀ ନୂଆ ସପନ, ଅଳତା ରଙ୍ଗ ପାଦ ତଳେ, ନାରୀ ଶକ୍ତିର ଏହି ପର୍ବ ସମ୍ମାନ ଦେଇ ମନ ଖୋଲେ।

0: ଋତୁସ୍ରାବକୁ ରାଣୀପଣ ସହ ଯୋଡ଼ାଯାଇଛି। ରଜରେ ଝିଅଟିଏ କାମ କରେନି, ଏଥିପାଇଁ ନୁହେଁ କାରଣ ସେ ଅଶୁଦ୍ଧ ବୋଲି, ବରଂ ସେ ଅତି ପବିତ୍ର। ସେ ଧରିତ୍ରୀ ମାଙ୍କ ଭଳି ସୃଷ୍ଟି କରିବା ସ୍ଥିତିରେ ଅଛି। ତା ପାଦ ଧୋଇ ଅଳତା ଲଗାଯାଏ, ତାକୁ ଦୋଳିରେ ଝୁଲାଯାଏ। ଏଇଟା ନାରୀକୁ ଦେବୀ ନୁହେଁ, ବରଂ ମଣିଷ ଭାବେ ସମ୍ମାନ ଦେବାର ପର୍ବ।
1: ଆଚ୍ଛା, ଗୋଟେ ମଜାଦାର କଥା ଜାଣିଛନ୍ତି ଶ୍ରୋତା ବନ୍ଧୁ? ଏଇ ରଜ ତିନି ଦିନ ଯାକ ଘରର ବୋହୁ, ଝିଅ ଏବଂ ମା ମାନେ ଘରର କୌଣସି ବି କାର୍ଯ୍ୟ କରିବେନି। ନା ସେ ରୋଷେଇ କରିବା ହେଉ, ନା ସେ ଘର ଲିପିବା କି ସାମାନ।

0: ଯାହା କହିଲ, ଭାଇମାନେ ଭଉଣୀର ପାଦ ଧୋଇଦେବେ, ପିଠା କରି ଖୁଆଇବେ। ଏଇ ତିନି ଦିନ ଯାକ ଶ୍ରମ ବିଭାଜନ ପୁରା ଓଲଟି ଯାଏ। ଏଇଟା ଆମକୁ ଶିଖାଏ ଯେ ଯତ୍ନ କେବଳ ନାରୀର କାମ ନୁହେଁ, ଏହା ପୁରୁଷର କାମ ମଧ୍ୟ। ଶ୍ରୋତା ବନ୍ଧୁ, ଜାଣନ୍ତି କି ଏହି ରଜ ସମୟରେ ଭୂମାତା ଆମକୁ କ'ଣ କହିଥାନ୍ତି? ସେ କହିଥାନ୍ତି କି ମୁଁ ଭୂ ଋତୁମତୀ, ମୋ ଦେହରେ ମେଘର ମନ୍ତ୍ର, ତିନି ଦିନ ମୋ ନିରବତାର ଗର୍ଭ ଶୀତଳତା, ମୋତେ ହଳରେ କ୍ଷତ କରନି, ମୁଁ ଆଜି ସୃଜନ ବିରତିରେ, ମୋ ଶିରାରେ ବହେ ଆଗାମୀ ଶସ୍ୟର ସ୍ୱପ୍ନସ୍ରୋତ, ତୁମେ ଝିଅ ମୋର ପ୍ରତିବିମ୍ବ, ତୁମ ଦେହରେ ବି ସେଇ ଚନ୍ଦ୍ର କଳାର ଚକ୍ର, ତୁମ ବିଶ୍ରାମରେ ମୋର ବିଶ୍ରାମ, ତୁମ ହସରେ ମୋର ବର୍ଷା ଆଗମନ, ତେଣୁ ଆଜି ପିନ୍ଧି ନବ କୌଶେୟ, ପାଦରେ ଆଙ୍କ ରକ୍ତ ଅଳତାର ଆଳାପ, ଦୋଳିରେ ଝୁଲି ଛୁଅଁ ଆକାଶ ସୀମା, କାରଣ ତୁମେ ହିଁ ଋତୁର ରାଣୀମା। ବନ୍ଧୁଗଣ, ଆଜି ଆମେ ରଜ ପର୍ବ ପାଳନ କରୁଛୁ, ଯାହା ଓଡ଼ିଶାର ଏକ ଅନନ୍ୟ ପରମ୍ପରା। ରଜ କେବଳ ଏକ ପର୍ବ ନୁହେଁ, ଏହା ଯେପରି ଆମେ ଆପଣଙ୍କୁ ଆଗରୁ ମଧ୍ୟ କହିଛୁ, ନାରୀତ୍ୱକୁ ସମ୍ମାନ ଦେବାର ଏକ ସୁନ୍ଦର ବାର୍ତ୍ତା।
1: ସିଧାସଳଖ ଭାବେ କହିବାକୁ ଗଲେ ଶ୍ରୋତା ବନ୍ଧୁ, ରଜ ଇଜ୍ ନଟ୍ ଏ ରେଷ୍ଟ୍ରିକ୍ସନ୍, ଇଟ୍ ଇଜ୍ ରେକଗ୍ନିସନ୍। ଅର୍ଥାତ୍ ରଜ କୌଣସି ପ୍ରତିବନ୍ଧକତାର ପ୍ରତୀକ ନୁହେଁ, ବରଂ ନାରୀ ଶରୀରର ସ୍ୱାଭାବିକ ଜୈବିକ ପ୍ରକ୍ରିୟାକୁ ସ୍ୱୀକୃତି ଓ ସମ୍ମାନ ଦେବାର ପ୍ରତୀକ। ଋତୁସ୍ରାବ କୌଣସି ଲଜ୍ଜାର ବିଷୟ ନୁହେଁ, ଏହା ଜୀବନ ସୃଷ୍ଟିର ଏକ ସ୍ୱାଭାବିକ ଓ ଆବଶ୍ୟକ ପ୍ରକ୍ରିୟା।
0: ହଁ ଶ୍ରୋତା ବନ୍ଧୁ, ଆଜିର ସମୟରେ ଆମର ଦାୟିତ୍ୱ ହେଉଛି ଋତୁସ୍ରାବ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ଏବଂ ମାସିକ ସ୍ୱାସ୍ଥ୍ୟବିଧି ବିଷୟରେ ସଚେତନ ମଧ୍ୟ ବଢ଼ାଇବା। ପରିଷ୍କାର ପରିଚ୍ଛନ୍ନତା, ସଠିକ୍ ସ୍ୱାସ୍ଥ୍ୟ ଅଭ୍ୟାସ ଏବଂ ଖୋଲା ଆଲୋଚନା ଦ୍ୱାରା ଆମେ ଏକ ସୁସ୍ଥ ଓ ସଚେତନ ସମାଜ ଗଢ଼ିପାରିବା।
1: ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ଏହି ରଜ ପର୍ବରେ ଆମେ ସମସ୍ତେ ମିଶି ଗୋଟେ ସଂକଳ୍ପ ନେବା। ଟୁଗେଦର ଲେଟ୍ସ ମେକ୍ ମେନ୍ସଟ୍ରୁଆଲ୍ ହାଇଜିନ୍ ଅ ୱେ ଅଫ୍ ଲାଇଫ୍। ଅର୍ଥାତ୍ ମାସିକ ସ୍ୱାସ୍ଥ୍ୟ ବିଧିକୁ ଆମେ ଦୈନନ୍ଦିନ ଜୀବନର ଏକ ସ୍ୱାଭାବିକ ଅଂଶ କରି ଗଢ଼ି ତୋଳିବା।
0: ଆସନ୍ତୁ ଆମେ ଏପରି ଏକ ସମାଜ ଗଢ଼ିବା ଯେଉଁଠାରେ କୌଣସି ଝିଅ ଋତୁସ୍ରାବ ପାଇଁ ଲଜ୍ଜିତ ହେବ ନାହିଁ, କୌଣସି କିଶୋରୀ ସଚେତନତାର ଅଭାବରେ ପଛରେ ପଡ଼ିବ ନାହିଁ, ଏବଂ ପ୍ରତ୍ୟେକ ନାରୀ ସମ୍ମାନ ଓ ସୁରକ୍ଷା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ। ରଜ ଆମକୁ ଏହା ଶିଖାଏ ଯେ ଯେଉଁ ଶକ୍ତି ଜୀବନ ସୃଷ୍ଟି କରେ ତାହାକୁ କେବେ ବି ଅବହେଳା କରାଯାଇପାରିବ ନାହିଁ। ସେ ଭୂମି ମାଆଙ୍କର ଋତୁଚକ୍ର ହେଉ ବା ନାରୀର ଋତୁଚକ୍ର, ଉଭୟ ସୃଷ୍ଟିର ଅବିରତ ଯାତ୍ରାରେ ପ୍ରତୀକ।
1: ତେବେ ଏଥରକ ରଜ ମାସିକ ସ୍ୱାସ୍ଥ୍ୟ ବିଧିକୁ ଅଭ୍ୟାସରେ ପରିଣତ କରିବା, ଭ୍ରାନ୍ତ ଧାରଣାକୁ ଦୂର କରିବା ଏବଂ ନାରୀତ୍ୱକୁ ସମ୍ମାନ ଦେବା, ଏହା ହିଁ ରଜର ପ୍ରକୃତ ଆତ୍ମା ଆଉ ଏହା ହିଁ ଆମ ସଂସ୍କୃତିର ପ୍ରକୃତ ପରିଚୟ।

0: ଘରେ ହସ ଫେରାଇ ଆଣିପାରେ।
1: ହଁ ଶ୍ରୋତା ବନ୍ଧୁ, ରକ୍ତଦାତା ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣିଛନ୍ତି? କାରଣ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟେନର୍ଙ୍କ ଜନ୍ମଦିନ ଅବସରରେ। ସେ ରକ୍ତର ବିଭିନ୍ନ ଗ୍ରୁପ୍ ଆବିଷ୍କାର କରିଥିଲେ। ତାଙ୍କର ଏହି ଆବିଷ୍କାର ଚିକିତ୍ସା ବିଜ୍ଞାନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ଆଣିଥିଲା।
0: ବନ୍ଧୁଗଣ, ମଣିଷ ଜୀବନରେ ଦାନର ମହତ୍ତ୍ୱ ତ ଅପରିସୀମ। ଅନ୍ନଦାନ, ବସ୍ତ୍ରଦାନ, ବିଦ୍ୟାଦାନ ଭଳି ରକ୍ତଦାନ ମଧ୍ୟ ଏକ ମହାନ ଦାନ। କିନ୍ତୁ ରକ୍ତଦାନର ବିଶେଷତା ହେଉଛି ଯେ ଏହା ସିଧାସଳଖ ଭାବେ ଜଣେ ମଣିଷର ଜୀବନ ବଞ୍ଚାଇ ପାରିବ। ସେଥିପାଇଁ ତ ଏହାକୁ ସବୁଠାରୁ ମହାନ ଦାନ ବୋଲି କୁହାଯାଏ।
1: ତେବେ ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱଇଚ୍ଛାରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ରକ୍ତଦାତାମାନଙ୍କୁ ସମ୍ମାନ ଜଣାଇବା। ଆପଣମାନେ ତ ଜାଣିଥିବେ, ପ୍ରତିଦିନ କିଛି ନା କିଛି ଦୁର୍ଘଟଣା, ଅପରେସନ୍ସ, କ୍ୟାନ୍ସର, ଥାଲାସେମିଆ ଏବଂ ପ୍ରେଗନେନ୍ସି ଭଳି ଅନେକ ପରିସ୍ଥିତି ଆମକୁ ଦେଖିବାକୁ ମିଳୁଛି ଯେଉଁଠି ରକ୍ତର ଆବଶ୍ୟକତା ପଡ଼ିଥାଏ। ରକ୍ତ ଏପରି ଏକ ତତ୍ତ୍ୱ ଯାହାକୁ କୌଣସି କାରଖାନାରେ ତିଆରି କରାଯାଇପାରିବ ନାହିଁ। ଏହାର ଏକମାତ୍ର ଉତ୍ସ ହେଉଛି ସୁସ୍ଥ ମଣିଷ। ତେଣୁ ରକ୍ତଦାନ ହେଉଛି ମାନବତାର ସର୍ବୋତ୍ତମ ଉଦାହରଣ।
0: ଆଉ ଜାଣିଛନ୍ତି ବନ୍ଧୁଗଣ, ଅନେକ ଲୋକ ଭାବନ୍ତି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ, କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ଶରୀରର କୌଣସି କ୍ଷତି ହୁଏ ନାହିଁ, ବରଂ ଶରୀରରେ ନୂତନ ରକ୍ତକଣିକା ସୃଷ୍ଟି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ରକ୍ତଦାନ କେବଳ ଜଣେ ମଣିଷର ଜୀବନ ବଞ୍ଚାଏ ନାହିଁ, ବରଂ ଏକ ପରିବାରର ଆଶା, ସ୍ୱପ୍ନ ଏବଂ ଖୁସିକୁ ମଧ୍ୟ ବଞ୍ଚାଇ ରଖେ। ଯେତେବେଳେ ଜଣେ ଅଜଣା ବ୍ୟକ୍ତି ନିଜର ରକ୍ତଦାନ କରି ଅନ୍ୟ ଜଣକୁ ନୂତନ ଜୀବନ ଦିଅନ୍ତି, ସେତେବେଳେ ମାନବତାର ପ୍ରକୃତ ରୂପ ଦେଖିବାକୁ ମିଳେ।
1: ତା ସହ ଆଜିର ଯୁବପିଢ଼ି ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ନିହାତି ଆବଶ୍ୟକ। ଆମେ ନିଜେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିବା ଉଚିତ। ଆମର ଏହି ଛୋଟ ପ୍ରୟାସଟି କାହାର ନା କାହାର ନୂଆ ଜୀବନର ଗୋଟେ କାରଣ ହେଇପାରିବ।
0: ବନ୍ଧୁଗଣ, ଆମେ ସମସ୍ତେ ଜାଣିଛୁ ଯେ ଜୀବନ ହେଉଛି ଈଶ୍ୱରଙ୍କର ଅମୂଲ୍ୟ ଉପହାର, କିନ୍ତୁ ଏହି ଜୀବନକୁ ବଞ୍ଚାଇ ରଖିବା ପାଇଁ କେବେ କେବେ ଆବଶ୍ୟକ ହୁଏ ଅନ୍ୟ ଜଣଙ୍କର ସହଯୋଗ। ସେହି ସହଯୋଗର ସବୁଠାରୁ ମହାନ ଉଦାହରଣ ହେଉଛି ରକ୍ତଦାନ। ଆଜି ବିଜ୍ଞାନ ଚନ୍ଦ୍ରରେ ପହଞ୍ଚିଛି, ମଙ୍ଗଳ ଗ୍ରହରେ ଅନୁସନ୍ଧାନ କରୁଛି, କିନ୍ତୁ ମଣିଷ ରକ୍ତର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି କରିପାରି ନାହିଁ। ଯେତେବେଳେ କୌଣସି ରୋଗୀ ଜୀବନ ମୃତ୍ୟୁର ସଂଗ୍ରାମ କରୁଥାଏ, ସେତେବେଳେ କୌଣସି ଔଷଧ ନୁହେଁ, କୌଣସି ଧନ ସମ୍ପତ୍ତି ବି ନୁହେଁ, ବରଂ ଜଣେ ସ୍ୱେଚ୍ଛାସେବୀଙ୍କ ରକ୍ତ ହିଁ ତାଙ୍କ ପାଇଁ ନୂଆ ସକାଳ ଆଣିଥାଏ। ରକ୍ତଦାନର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ଏଥିରେ ଜାତି, ଧର୍ମ, ଭାଷା ଓ ବର୍ଣ୍ଣ କିମ୍ବା ସମ୍ପ୍ରଦାୟର କୌଣସି ପାଚେରୀ ନଥାଏ। ରକ୍ତର ରଙ୍ଗ ସମସ୍ତଙ୍କର ଏକ। ଯେତେବେଳେ ଜଣେ ରକ୍ତଦାତା ରକ୍ତ ଦିଅନ୍ତି, ସେତେବେଳେ ସେ ମାନବତାର ସର୍ବୋଚ୍ଚ ପରିଚୟ ଦିଅନ୍ତି।
1: ଆଚ୍ଛା ଭାଗ୍ୟଶ୍ରୀ, ବିଶ୍ୱ ରକ୍ତଦାନ ଦିବସ ବିଷୟରେ ତ ଆମେ ଏତେ କଥା ହେଲେଣି, ତମେ ମତେ କହିପାରିବ କି ଆମ ଶରୀରରେ ପ୍ରାୟ କେତେ ଲିଟର ରକ୍ତ ଥାଏ?
0: ଆମ ଶରୀରରେ 4-5 ଲିଟର ରକ୍ତ ଥାଏ।
1: ଠିକ ଉତ୍ତର। ଆଚ୍ଛା, ଆମେ ଯେତେବେଳେ ଜଣଙ୍କୁ ରକ୍ତଦାନ କରୁ, ଆମେ ରକ୍ତଦାନ କଲା ସମୟରେ ଆମ ଶରୀରରୁ କେତେ ରକ୍ତ ନିଆଯାଏ କହିପାରିବ?
0: ଆମ ଶରୀରରୁ ବୋଧହୁଏ 1-2 ଲିଟର ନେଇଯାଉଥିବେ ନା କଣ?
1: ଆରେ ନାଇଁ ମ, ଏତେ ନୁହେଁ, ଆଠୁ ବି ଆହୁରି କମ୍, ମାତ୍ର 350-450 ମିଲିଲିଟର। ଆଉ ଜାଣିଛ, ଏହା ବି ବହୁତ କମ୍ ସମୟ ଭିତରେ ଆମ ଶରୀରରେ ପୂରଣ ହେଇଯାଏ।
0: ହଁ, ତାହେଲେ ତ ବଢିଆ କଥା। ଗୋଟେ ୟୁନିଟ୍ ରକ୍ତ ଯଦି 3 ଜଣ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ, ଏହାଠାରୁ ଭଲ କଥା ଆଉ କଣ ହେଇପାରେ?
1: ଶ୍ରୋତା ବନ୍ଧୁ, ଯେପରି କଥାରେ ଅଛି କି ଆଜିର ଯୁବ ସମାଜ ଆଗାମୀ ସମୟର ଭବିଷ୍ୟତ, ଆଜିର ଯୁବପିଢ଼ି ଆମ ସମାଜର ଶକ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଗୋଟିଏ ପୋଷ୍ଟ, ଗୋଟିଏ ସଚେତନତାର ବାର୍ତ୍ତା, ଗୋଟିଏ ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିବାର ବାର୍ତ୍ତା ଅନେକ ଜୀବନକୁ ବଞ୍ଚାଇ ପାରିବ। ଆମେ ଯଦି ପ୍ରତିବର୍ଷ ଅତି କମ୍ରେ ବି ଗୋଟେ ଥର ରକ୍ତଦାନ କରିବା, ତେବେ ରକ୍ତ ଅଭାବରେ କାହାରି ମଧ୍ୟ ଜୀବନ ଯିବ ନାହିଁ।
0: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ କାର୍ଯ୍ୟକ୍ରମର ବିରତି ନେଇ ଶୁଣିନେବା ଏହି ଗୀତଟି।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 7:30 ସମୟରେ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 8:00 ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:35 ସମୟରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 7:25 ସମୟରେ ଶୁଣିପାରିବେ କୁନି କୁନି ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ତେବେ ଆଗାମୀକାଲି କାର୍ଯ୍ୟକ୍ରମରେ ଶୁଣିପାରିବେ ରଜ ଛୁଟି ମଉଜ। 8:30 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ ଶୁଣିପାରିବେ 9:30 ସମୟରେ। ଆଗାମୀକାଲି ବିଷୟବସ୍ତୁ ରହିଛି ସଂଯୋଗରୁ ଜୀବନସାଥୀ। ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ 10:10 ସମୟରେ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଜି ଏବଂ ଆଗାମୀକାଲି ଓଡ଼ିଶା ଉପକୂଳ ତତ୍ସଲଗ୍ନ ବଙ୍ଗୋପସାଗର ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ଏବଂ ସମୟ ସମୟରେ ଏହା 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ମତ୍ସ୍ୟଜୀବୀ ଭାଇମାନଙ୍କୁ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟ ମଧ୍ୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ଦେଶାତ୍ମବୋଧକ ସଙ୍ଗୀତ, କଣ୍ଠଦାନ କରିଛନ୍ତି ବାଳକୃଷ୍ଣ ଦାସ, ଗୀତିକାର ନନ୍ଦକିଶୋର ସିଂହ।

0: କଲେଜରେ
1: ବ୍ୟସ୍ତ ହଉନା,
0: ଫିସ୍ ତ ଦେଖ। କଣ ଖବର?
2: କଣ ହେଲା?
1: ଫିସ୍ର ଟେନସନ।
2: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
0: ସିଏ କୋଉଠି?
2: ମିଠା RBI କହେ
3: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
4: ବନସ୍ତି ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ। ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
5: ମା ମା, ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
6: ଆରେ ବୋହୂ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?

ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃ ବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ୍, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ YB ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ DIG ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ 2 ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 152,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମ

0: ଇଂଲିଶ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟିଚ୍ୟୁଟ୍ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ, ଯାହାଫଳରେ କି ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ ସହାୟକ ଭୂମିକା ହବ।
1: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ

ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ବର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା, କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ BSF ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047 ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି।
ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ

0: କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ପଛୁଆ ବର୍ଗ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ ବରିଷ୍ଠ ନାଗରିକ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନ ଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ୍ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚିପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇପାରିଛି। ତହସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ଏପର୍ଯ୍ୟନ୍ତ 6 କୋଟି 12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581,54,00,000 ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରୁଛି। ଏ ବାବଦରେ ଏପର୍ଯ୍ୟନ୍ତ 4,893,03,00,000 ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ 15,555,53,00,000 ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,12,17,00,000 ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 102ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ ତଥା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ବର୍ଷ ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର ସ୍ୱଚ୍ଛ ପାନୀୟ ଜଳ ଏବଂ

0: ବିଦ୍ୟୁତ୍ ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।
1: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM।
2: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ବିନୋଦ ରାଠୋଡ ଓ ଇରା ମହାନ୍ତି। ଚଳଚ୍ଚିତ୍ର ଦିୱାନା।

ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ବାବେ, ଗୀତିକାର ବସନ୍ତରାଜ ସାମଲ, ଚଳଚ୍ଚିତ୍ର ପାଗଳ ପ୍ରେମୀ।

ସ୍ୱତନ୍ତ୍ର ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ଅରବିନ୍ଦ ଉପମୀ, ଗୀତିକାର ନିର୍ମଳ ନାୟକ, ଚଳଚ୍ଚିତ୍ର ମନେ ରହିବ ଏ ପ୍ରେମ କାହାଣୀ।

0: শ্রোতা বন্ধু, গীতটি সাথে শেষ করেছ ওড়িয়া চলচ্চিত্র গীতার কার্যক্রম। আপনার কার্যক্রম শুনেছেন আকাশবাণী পুরী কেন্দ্র প্রচারিত হচ্ছে 103.4 FM মাধ্যমে। স্টুডিও ঘড়িতে সময় বর্তমান সন্ধ্যা 7টা, রাতে 7টা বাজে 15 মিনিট হওয়াকে যাচ্ছে। শুনন্তু ওড়িয়ার সংবাদ আকাশবাণী কটক কেন্দ্র।
1: আকাশবাণী ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6-ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ DAP 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ NIUA ର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା

ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି 5 ଜଣ ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ IIT ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ, 1000ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34 ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି, ପରମ୍ପରା, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ 2-ଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣା ଭିତ୍ତିକ ବିକାଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି, ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ କହିଛନ୍ତି ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ବଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜେଗୋଭେନିଆ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆକୁ

0: ପ୍ରଧାନମନ୍ତ୍ରୀଙ୍କ ଛଅ ଦିନିଆ ଗସ୍ତ ଆରମ୍ଭ ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚ ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା ଜିଲ୍ଲା ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜିଲ୍ଲା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଛନ୍ତି
3: ଉଦ୍ୟୋଗୀ ସେମାନଙ୍କର ସହିତ ଆମେ ଆଲୋଚନା କରୁଥିଲୁ ଏବଂ ଯେଉଁମାନେ ଆମର ଅଛନ୍ତି ଶିକ୍ଷିତ ବେକାରୀ ଯୁବକ ସେମାନେ ମଧ୍ୟ ସେମାନଙ୍କର ଅନୁପ୍ରାଣିତ ହୋଇଛନ୍ତି ଯେ ସେମାନେ କିଭଳି ଭାବ ଅବସ୍ଥାରେ ଥିଲେ ଏବେ କେମିତି ସେମାନେ ପ୍ରତିଷ୍ଠିତ ଏଣ୍ଟରପ୍ରେନର ହୋଇଛନ୍ତି ସେସବୁ ଆଖି ଆଗରେ ରଖିକି ଆମେ ଗୋଟେ ଇଣ୍ଟ୍ରାକ୍ସନ ପ୍ରୋଗ୍ରାମ କରିଥିଲୁ ଏହା ଫଳପ୍ରସୂ ହେଇଛି ଏବଂ ଆମ ଜିଲ୍ଲାର ଯେଉଁମାନେ ଭଲ ଉଦ୍ୟୋଗ କରିଥିଲେ ସେମାନଙ୍କୁ ମଧ୍ୟ ଆମେ ସମ୍ବର୍ଦ୍ଧନା ଜ୍ଞାପନ କଲୁ ସମ୍ମାନିତ କଲୁ ଏହା ଏକ ପରମ୍ପରା ସୁସ୍ଥ ପରମ୍ପରା ଯଦ୍ୱାରା ଯେଉଁମାନେ ପ୍ରତିଷ୍ଠିତ ହେଇଛନ୍ତି ସେମାନେ ମଧ୍ୟ ଯେଉଁମାନେ ପ୍ରତିଷ୍ଠିତ ହେବାକୁ ଚାହୁଁଛନ୍ତି ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ସେମାନଙ୍କ ହାତ ଧରି ସେ ତାଙ୍କୁ ଆଗକୁ ନେବେ ଏବଂ ସେମାନଙ୍କୁ ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନ ମାନଙ୍କରେ ଉଦ୍ୟୋଗପତି ଏବଂ ସ୍ୱତନ୍ତ୍ର ଆମ ଜିଲ୍ଲା ପାଇଁ ହେଇପାରିବେ
2: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ବେହେରା କହିଛନ୍ତି
4: ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ ଯେ ଆପଣ 14 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ନିଜ ଘରେ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ କରନ୍ତୁ ନାହିଁ ସେଥିପାଇଁ ଏଠି ଗୋଟେ ଆମର ମିଟିଂ ବି ଚାଲିଛି ଯେଉଁ ଏଇ ମିଟିଂରେ ଯେଉଁମାନେ ଶିଶୁ ଶ୍ରମିକ ପାଇଁ କାମ କରୁଛନ୍ତି ତ ପ୍ରତି ଦିଗରୁ ଲୋକମାନେ ଆସିଛନ୍ତି ତ ତାଙ୍କର ମତମାନେ ସେମାନେ ରଖୁଛନ୍ତି ତ ଆମେ କେମିତି ଷ୍ଟେପ୍ ନେଲେ ପୁରା ନୂଆପଡ଼ା ଡିଷ୍ଟ୍ରିକ୍ଟଟା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ
2: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସଂଶୋଧନ ଓ ପରିଗଣନା ଫର୍ମ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ନେଇ ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ପରିଗଣନା ଫର୍ମ ବିତରଣ କରି ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା ଏହି ଅବସରରେ 71 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାନୱାର୍ଡ 2 ଅଞ୍ଚଳର ବୁଥ୍ ନମ୍ବର 188 ବିଏଲ୍ଓ ହୀରାଲାଲ ପଟେଲଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ପରିଗଣନା ଫର୍ମର 100% ବିତରଣ ଓ ସଂଗ୍ରହ ସହିତ 100% ଡିଜିଟାଇଜେସନ୍ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଥିଲେ ନୂଆପଡ଼ା ଜିଲ୍ଲାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ଆହ୍ୱାନ ଦେଇଛନ୍ତି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ଖରିଫ 2026 ଋତୁ ପାଇଁ ଜିଲ୍ଲାରେ ମୋଟ 1,67,830 ହେକ୍ଟର ଅଞ୍ଚଳରେ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି ସେଥିମଧ୍ୟରୁ 93,700 ହେକ୍ଟରରେ ଧାନ 7,600 ହେକ୍ଟରରେ ମକା 5,170 ହେକ୍ଟରରେ ମିଲେଟ୍ ଏବଂ 26,120 ହେକ୍ଟରରେ ଡାଲି ଜାତୀୟ ଫସଲ ଚାଷ କରାଯିବ ଜିଲ୍ଲା 3 ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଖଡ଼ିଆଳ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଓ ତା'ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ଜୁନ୍ 23 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଲକ୍ଷ୍ୟପତି ଦିଦି ସୃଷ୍ଟି ବ୍ୟାଙ୍କ ଲିଙ୍କେଜ୍ ବ୍ୟକ୍ତିଗତ ଉଦ୍ୟୋଗ ଋଣ ମିଶନ ଶକ୍ତି ରିଟେଲ୍ ମାର୍ଟ ପ୍ରବାସୀ ଶ୍ରମିକ ପରିବାର ସହାୟତା ଏବଂ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି

0: ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତା ବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କ'ଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହେଇପାରେ, ଯୋଉ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରି ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଏଥିରୁ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହେଇଥାଏ?
1: ଏ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ, ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନବିଜ୍ଞାନ ମହାବିଦ୍ୟାଳୟ, ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ, ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
0: ତାର ମୂଲ୍ୟ କେତେ?
1: ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
0: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା, ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
1: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ

0: ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା। ସେଥିପାଇଁକା ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
1: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
0: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ ଦୋରସା ମାଟି ନିଗିଡ଼ା ମାଟି ହେଇଥିବ, ଏଇସବୁ ଜାଗାରେ ବୃକ୍ଷରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
1: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
0: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
1: କାଠ କହିଲେ ବା ଅନ୍ୟ ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
0: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗ ତାକୁ ବାଛିବାକୁ ପଡିବ କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ। ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
1: ଆଚ୍ଛା, ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
0: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନରେ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ୍ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ, ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ୍ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉଁ ଗଛ ଲଗାଇ ପାଇପାରିବେ, ସୁଗାବୁଲ ଗଛ ଲଗାଇ ପାଇପାରିବେ, ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
1: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
0: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି, ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉଁ ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
1: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି, ସେ ଯଦି ଚାହିଁବ ତାର ପୋଖରୀ ଗୁଡା ତା ଚାରିପଟେ ଏସବୁ ଗଛ ଲଗାଇ ପାରିବ?
0: ହଁ, ନିଶ୍ଚିତ ଭାବରେ ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗାଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗାଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ, ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଡ ଛାଣ୍ଡ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
1: କରିଥାଏ,
0: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
1: ଆଚ୍ଛା, ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡ଼ରେ ଲଗେଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
0: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
1: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
0: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
1: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
0: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉଁ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
1: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
0: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିସନ ନେଇକି ବା
1: କାଠ କାଟିବାକୁ ସରକାରଙ୍କର
0: ଅନୁମତି ନେଇକି ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
1: ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ

0: ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି। ସେଇ ଯେଉଁ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ। ଲୋକମାନେ ଦେଖିକି ମୋତେ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି। ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
1: ଏଇ ଯେଉଁ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
0: ବନ ବିଜ୍ଞାନର ବିଭିନ୍ନ ଏଇ ଯେଉଁ ଅର୍ଥକାରୀ ଗଛ ଲଗାଇବା, ଔଷଧୀୟ ବୃକ୍ଷ ହେଲା, କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ। ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
1: ଲୋକମାନେ ଭଲ ଭାବରେ ଗ୍ରହଣ
0: କରନ୍ତି।
1: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ଏ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
0: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ, କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା। ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି। ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ, ଡିପ ଜମି ହଉ, ଏଇ ଜମି ଥିବାର ଅଛି। ତା ସହିତ ଯେମିତି କହିଥିଲେ ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ। ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କ୍ୟାରି କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ, ପାଣି ହଉ, କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗାଇକିରି ଲାଭବାନ ହେଇପାରିବେ।
1: ଆପଣ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
0: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ। ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡିବ।
1: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାନ୍ତି?
0: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ, ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି। ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି, ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
1: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷ ରୋପଣ କରୁଛୁ କି ଚାରା ଲଗାଉଛୁ, ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
0: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେମିତି ଆମର ବିଭିନ୍ନ ଶସ୍ୟ ବା ପନିପରିବା କରାହଉଛି, ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ, ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ, ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା ଥାଏ।
1: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
0: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା,
1: ସୁସ୍ଥ ହେଇଥିବ। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷ ରୋପଣ କରାଯାଇ ପାରିବ?
0: ଆପଣ ବ୍ୟବସାୟିକ ଭିତରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯେଉଁ କହିଲି ଆପଣଙ୍କୁ, ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତରେ କରିବାକୁ ହେଲେ ଆପଣଙ୍କୁ ଯେମିତି

0: ସେଇ ଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ
1: କରିପାରିବା। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ, ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇପାରିବ?
0: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯେଉଁ କହିଲି ଆପଣଙ୍କୁ, ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି, ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି, ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି, ଉତ୍ପାଦ ବାହାରୁଛି, ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭାଇମାନେ ଅଛନ୍ତି, ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି। କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ, ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି। ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି, ଝାଉଁ ହଉ ୟୁକାଲିପ୍ଟସ୍ ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ କଲା, 1000 ଗଛ ହେଲା, ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ, ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ, ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
1: ଆଚ୍ଛା, ତାହେଲେ ଯେଉଁ ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି, ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଇଏ ଗୋଟେ ଦୀର୍ଘମିଆଦୀ, ୟୁକାଲିପ୍ଟସ୍ ଝାଉଁ ସୁବାବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଇଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି, ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ, ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହେଇପାରିବେ।
1: ଯେଉଁ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯେଉଁ ଚାଷୀ ଭାଇମାନେ କି ଯେଉଁମାନେ ଅର୍ଥକାରୀ ବୃକ୍ଷ ରୋପଣ କରିବାକୁ ଚାହୁଁଛନ୍ତି, ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଟା ହଉଛି ଦୀର୍ଘମିଆଦୀ, ସେଥିପାଇଁ ଚାହୁଁନାହାନ୍ତି। ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯେଉଁ NGO ମାନେ ଅଛନ୍ତି, ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
0: ହଁ, ନେଉଛନ୍ତି। ଆପଣଙ୍କୁ ମୁଁ କହିଲି ଓୟୁଡ଼ି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି, କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖେଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ ଲାଭବାନ ହେଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି, ତା ସହିତ ବିଭିନ୍ନ ଆପଣଙ୍କର ଯେଉଁ କହୁଛନ୍ତି ଏଇ ଯେଉଁ NGO ଅଛନ୍ତି, ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
1: ଆଚ୍ଛା, ଏଇ ଯେଉଁ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବ୍ ର ପିଲାମାନେ, ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
0: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
1: ପଥଟା ଦେଖେଇଦେବେ,
0: ବାତ ଦେଖେଇଦେବୁ, କୋଉ ଚାରା ଲଗେଇ ପାରିବେ, ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରକ୍ତ ଚନ୍ଦନ ଲଗାଉଛନ୍ତି, ସେ ଚାରା ହିଁ ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ, ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହେଇପାରିବେ।
1: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
0: ଯେମିତି କହିଲି ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି, ସେଇ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେଇ ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
1: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇ ଦେଲେ ହବନି, ତାର କେମିତି ଯତ୍ନ ନେଇକିରି, ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ, ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା, ସେ ନିଶ୍ଚୟ ଆମକୁ ଲାଭ ଦବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ, ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯୋଉମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯୋଉମାନେ ଆଗ୍ରହୀ ଅଛନ୍ତି, ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ, ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
0: ଏଥିପାଇଁ ମୁଁ କହିବି, ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷ

0: ମାନେ ପଛରେ ପକାଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି ଭାବନ୍ତି ଯେ ଆମେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ 10 ବର୍ଷ ପରେ ପାଇବୁ କିମ୍ବା ଶାଗୁଆଟେ ଲଗେଇଲେ ଆମକୁ 15-20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କିନ୍ତୁ ଏଇ ଦୀର୍ଘ ସମୟ ରହିଛି ସେମାନେ କ'ଣ କରିବେ ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ 2 ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ ଯେଉଁଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖା ମିଳିଯିବ ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣୀ ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ ସେ ମଝି ଜାଗାରେ ଲଗେଇ ପାରିବେ ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ ତେଣୁ ସେଇସବୁ ଟିକେ ଗଛ ବଢ଼ିଗଲା ବେଳେ ପଛରେ ସେଇସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ। ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯେଉଁ ଅମଳ ପାଇବା କଥା ପାଇପାରିବେ ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି କିନ୍ତୁ ଆପଣ ଯାହା ପାଉଥିଲେ ତାର 50-75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
1: ଯାହା ସାର୍ ଆଜି ଯେଉଁ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ସୁନ୍ଦର ଭାବରେ ବୁଝେଇକି କହିଲେ। ଯେଉଁ ଶ୍ରୋତା ବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଏଇ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ ହାଇଟେକ୍ ନର୍ସରୀ ବେସରକାରୀ ନର୍ସରୀ ଅଛି ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକିରି ଘରେ ଚାଷ କରିକି ଲାଭବାନ ହେଇପାରିବେ। ଯାହା ହଉ ସାର୍ ଆପଣ ଖୁବ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର। ଧନ୍ୟବାଦ।

ശ്രദ്ധ ശുണില്ലേ പ്രായോജിത കാര്യക്രമ ബോനാനി ആകാശവാണി കട്ടക കേന്ദ്രരു ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ

ଶ୍ରୋତା ବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୁରଜ ଜଗନ ଓ ରୂପମ ଇସ୍ଲାମ, ଗୀତିକାର କୁମାର, ସଙ୍ଗୀତକାର ପ୍ରୀତମ। ଚଳଚ୍ଚିତ୍ର ଅଲ୍ ଦ ବେଷ୍ଟ।

ଶ୍ରୋତା ବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ ସହ 3.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୟମ ଭଟ୍ଟ, ଗୀତିକାର ଓ ସଙ୍ଗୀତକାର ମିଥୁନ, ଚଳଚ୍ଚିତ୍ର କ୍ରିଏଚର

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୁଖବିନ୍ଦର ସିଂ, ଯଶବିନ୍ଦର ନେରୁଲା, ଗୀତିକାର ଆନନ୍ଦ ବକ୍ସୀ, ସଙ୍ଗୀତକାର ଯତିନ ଲଲିତ। ଚଳଚ୍ଚିତ୍ର ଦିଲ୍ କ୍ୟା କରେ।

ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ନଦିମ ଶ୍ରବଣ, ଚଳଚ୍ଚିତ୍ର କସୁର।

ଶ୍ରୋତାବନ୍ଧୁ, ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଗର୍ବ ଚଳଚ୍ଚିତ୍ରର ଏହି ଗୀତଗୁଡ଼ିକୁ। ଯୁଗଳ କଣ୍ଠରେ ସେଯାଇଛନ୍ତି ଉଦିତ ନାରାୟଣ ଓ ଶ୍ରେୟ ଘୋଷାଲ। ଗୀତିକାର ସବିର ଅହମ୍ମଦ, ସଙ୍ଗୀତକାର ସାଜିଦ ୱାଜିଦ।

0: ଶୁଣିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।
1: ଶ୍ରୋତାବନ୍ଧୁ ଯେତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
2: ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
4: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
5: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:37:15। ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଇରା ମହାନ୍ତି, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର।

ଆପଣମାନେ ଶୁଣୁଛନ୍ତି ଭାବଭକ୍ତିଧାରାର କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ଭଜନ। ଏଥର କଣ୍ଠଶିଳ୍ପୀ ଅଛନ୍ତି ମହାପ୍ରସାଦ କର, ଗୀତିକାର ପ୍ରଫୁଲ୍ଲ କର।

ପାଞ୍ଚ ମିନିଟ୍ରେ ଶୁଣିପାରିବେ ଆରାଧନା କାର୍ଯ୍ୟକ୍ରମ, 7:25ରେ ଶୁଣିପାରିବେ କାର୍ଯ୍ୟକ୍ରମ ଏଟିକାଲି ମେଟିକାଲି, ଆଗାମୀକାଲି କାର୍ଯ୍ୟକ୍ରମରେ ଶୁଣିପାରିବେ ରଜ ଛୁଟି ମଉଜ, 9:30 ସମୟରେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ, ବିଷୟବସ୍ତୁ ରହିଛି ସଂଯୋଗର ଜୀବନସାଥୀ। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମର ସୂଚନା। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।